ଜ୍ଞାନୀ ମଣିଷ ମାୟାଜାଲରେ ନ ପଡ଼ି ମୁକ୍ତ ଭାବରେ ବିଚରଣ କରିବାକୁ ସକ୍ଷମ ହୋଇଥାଏ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ଇଂରାଜୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆଜିକା ଶିଳ୍ପୀମାନେ ଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାର ଶ୍ୟାମାମଣି ଦେବୀ, ପ୍ରଫୁଲ୍ଲ କର, ଗୋବିନ୍ଦ ଚନ୍ଦ୍ର ସେନାପତି, ଅକ୍ଷୟ ମହାନ୍ତି ଏବଂ ଷଡ଼ଭାମା ମହାପାତ୍ର। ଗୀତଗୁଡ଼ିକୁ ରଚନା କରିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭକ୍ତକବି କାଳନ୍ଦୀ ଦାସ, କବି କାଳନ୍ଦୀ ଚରଣ ପାଣିଗ୍ରାହୀ, ସନ୍ଥ କବି ଭୀମ ବୋଇ, ଆର୍ତ ଦାସ ଏବଂ ଡକ୍ଟର ତିରୁପତି ସାହୁ। ଏଥିସହ ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ
1: କୃଷ୍ଣବଂଶୀମାନେ ଏବଂ ଯଦୁବଂଶୀମାନେ ଏରକାବନରେ ରୁଣ୍ଡ ହେଲେ, ପରସ୍ପର ବାକ୍ବିତଣ୍ଡାରେ ଗୋଳଯୁଦ୍ଧରେ ମାତିଲେ। ବିଷ୍ଣୁ ମାୟା ଯୋଗୁଁ ଜ୍ୟେଷ୍ଠ ପୁତ୍ର ପ୍ରଦ୍ୟୁମ୍ନଙ୍କ ବ୍ୟତୀତ ସମସ୍ତେ ବିନାଶ ହେଲେ। ଭଗବାନ ଶ୍ରୀକୃଷ୍ଣଙ୍କ ମନରେ ଚିନ୍ତା ପଶିଲା, ଇଏ ଯଦି ବଞ୍ଚି ରହେ ତେବେ କୃଷ୍ଣ ପୁତ୍ର ବୋଲି ଗର୍ବ କରିବ, ତାଙ୍କର ଉତ୍ତର ପୁରୁଷଙ୍କ ମନରେ ମଧ୍ୟ ଔଦ୍ଧତ୍ୟ ବଢ଼ିଯିବ। ତେଣୁ ପ୍ରଭୁ କୃଷ୍ଣଚନ୍ଦ୍ର ପ୍ରଦ୍ୟୁମ୍ନକୁ ବିନାଶ କରିବା ପାଇଁ ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ। ସୁଦର୍ଶନ ସର୍ବଶକ୍ତିମାନ ବିଷ୍ଣୁଙ୍କର ଦିବ୍ୟ ଆୟୁଧ, ସେ ନାମରେ କେବଳ ସୁଦର୍ଶନ ନୁହେଁ, କାମରେ ମଧ୍ୟ କୁବିନାଶକ। ସୂର୍ଯ୍ୟଙ୍କ ତେଜ ଶକ୍ତିରୁ ଏହାଙ୍କର ସୃଷ୍ଟି, ତେଣୁ ସୂର୍ଯ୍ୟଙ୍କ ଭଳି କୁ ଛାଡ଼ି ସୁକୁ ସେ ଗ୍ରହଣ କରନ୍ତି। ବିନା ଦୋଷରେ କୌଣସି ଅନ୍ୟାୟ କରିନଥିବା ବ୍ୟକ୍ତିକୁ ସେ ବିନାଶ କରିବେ କେମିତି? କିନ୍ତୁ ବିନାଶ କରିବାକୁ ହେଲା। ତାପରେ ଆଉ ବିଷ୍ଣୁଙ୍କ ହାତକୁ ନ ଫେରି ପୁରୀ ନିକଟସ୍ଥ ଦକ୍ଷିଣ ସମୁଦ୍ରରେ ସୁଦର୍ଶନ ନିପତିତ ହେଲେ। ପରମ ପୁରୁଷ ବିଷ୍ଣୁଙ୍କ ଦାରୁ ବ୍ରହ୍ମ ରୂପ ହେଲେ ସ୍ୱୟଂ ଜଗନ୍ନାଥ। ଶ୍ରୀକ୍ଷେତ୍ର ପୁରୀ ତାଙ୍କର ମର୍ତ୍ତ୍ୟ ବୈକୁଣ୍ଠ। ଏଠାରେ ଆଗରୁ ସୁଦର୍ଶନ ଶକ୍ତି ଆସି ବିଦ୍ୟମାନ ଥିଲା। ଚତୁର୍ଦ୍ଧା ମୂରତିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ସାଜି ପ୍ରଭୁ ଶ୍ରୀକ୍ଷେତ୍ରରେ ପୂଜିତ ହେଲେ। କୌଣସି ଆୟୁଧ ଦେବତା ରୂପେ ପୂଜା ପାଇବା ବିଶ୍ୱର ଧର୍ମ ଇତିହାସରେ ବିରଳ। ପୁଣି ଭଗବାନ ବିଷ୍ଣୁ ତାଙ୍କ ଦକ୍ଷିଣ ଉର୍ଦ୍ଧ ଭୁଜରେ ସୁଦର୍ଶନ ଧାରଣ କରିଥିବା ଅଧିକାଂଶ ଗ୍ରନ୍ଥରେ ବର୍ଣ୍ଣିତ। ଅଥଚ ଶ୍ରୀମନ୍ଦିରରେ ଏହି ଆୟୁଧ ଦେବତା ସାଜି ମହାପ୍ରଭୁ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ସ୍ଥାପିତ। ଏଠାରେ ଜଗନ୍ନାଥ ଓ ସୁଦର୍ଶନ ଏକ ଓ ଅଭିନ୍ନ। ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦଙ୍କ ଭାଷାରେ ଚତୁର୍ଦ୍ଧା ମୂର୍ତ୍ତି ଏକଶ୍ୱରୀ, ସୁଦର୍ଶନ ବିଷ୍ଣୁଙ୍କର ତେଜମୟ ଶକ୍ତି। ମତ୍ସ୍ୟପୁରାଣରେ କୁହାଯାଇଛି ଏହା ବିଷ୍ଣୁଙ୍କର ଜ୍ୟୋତିର୍ମୟ ଆୟୁଧ। ବାମନ ପୁରାଣରେ ବର୍ଣ୍ଣିତ ହୋଇଛି ସର୍ବଦେବତାଙ୍କ ତେଜର ସମନ୍ୱୟରେ ସୁଦର୍ଶନର ସୃଷ୍ଟି, ତେଣୁ ଏହା ଶିଖାମୟ ସ୍ତମ୍ଭ ଭଳି। ସଂହିତା ଗ୍ରନ୍ଥରେ କୁହାଯାଇଛି ସୁଦର୍ଶନ ପ୍ରଜ୍ୱଳିତ ଅଗ୍ନିଶମ ଉଜ୍ଜ୍ୱଳ। ମାତ୍ର ଜଗନ୍ନାଥ ଧାମରେ ସୁଦର୍ଶନ ଦେବ ସ୍ତମ୍ଭାକୃତି, 84 ଦେବ ବିଶିଷ୍ଟ ଏହା ଉଚ୍ଚତା, ରକ୍ତବର୍ଣ୍ଣ ପଟବସ୍ତ୍ରରେ ଆବୃତ, 22 ଜବ ବିଶିଷ୍ଟ ପ୍ରସାର, ଗଦାକୃତି ଓ ଗଦାଯନ୍ତ୍ର ଅନୁସାରେ ନିର୍ମିତ। କୁହାଯାଏ କଳିଯୁଗରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ହସ୍ତପାଦ ବିହୀନ, ସେଥିପାଇଁ ସେ ସକଳ ଆୟୁଧ ପରିତ୍ୟାଗ କରିଛନ୍ତି। ସୁଦର୍ଶନ ତେଜଦୀପ୍ତ ଚକ୍ର ବିଷ୍ଣୁଙ୍କ

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ରତ୍ନାକର ଚୟନୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ବ୍ୟାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ନିଜର କଥା ରକ୍ଷା କରି କର୍ଦ୍ଦମଙ୍କ ପୁତ୍ର ରୂପେ ଜନ୍ମଗ୍ରହଣ କଲେ। କର୍ଦ୍ଦମ ତାଙ୍କୁ ସ୍ତୁତି କଲେ। ଭଗବାନ କହିଲେ ଯେ ସେ ତାଙ୍କ ତପସ୍ୟାର ତେଜ ବଳରେ ଏହି ସଂସାରରେ ଅବତାର ଗ୍ରହଣ କରିଛନ୍ତି। ଦେବହୂତି ମଧ୍ୟ ନିଜର ପୁତ୍ରକୁ ସ୍ତୁତି କଲେ, ତାଙ୍କୁ ଜ୍ଞାନଚକ୍ଷୁ ଦେଇ ଉଦ୍ଧାର କରିବାକୁ ନିବେଦନ କଲେ। ଭଗବାନ କପିଳଙ୍କର ହେଲା ନବଜନ୍ମ। ସେ ଦେବହୂତିଙ୍କୁ କହିଲେ ଯେ ସେ ତାଙ୍କର ଆପଣ ଭାବରୁ ହିଁ ଜନ୍ମ ହୋଇଛନ୍ତି।

0: କିମ୍ବା 400 ମିଲିଲିଟର ପ୍ରୋଫେନ ଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରୀ 6, କାଦ୍ରୀ 9, ଟିଜି 37 ଏ, ଟିଏଜି 51, ଟିଏଜି 38, ଟିଏଜି 24, ସ୍ମୃତି, ସିଓ 7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର ଏକ ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନି ଡ୍ୟୁ, କୁର୍ଗ ହନି ଡ୍ୟୁ, ସିଓ 1, ସିଓ 2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, BRI 2, হাইব্রিড 2-17 লগাতু। 45:45 সেমিটর আকারর গাত খোলি উপকূল অঞ্চলরে 7.5:7.5 এবং আভ্যন্তরীণ অঞ্চলরে 6:6 এবং অনুর্বর জমিরে 4:4 দূরে চারা রোপণ করন্তু। প্রতি একরে প্রায় 70-80টি চারা রোপণ করন্তু।
1: ଶୁଣିଲି କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଏବଂ ଉପକୂଳ ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ

ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମାକେ ନାମ ଅଭିଯାନରେ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,139 ଆବେଦନ କାଏମ ହୋଇଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ଅରବିନ୍ଦ ରାସିର୍କିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାବାଲି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାବାଲି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ

0: ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ, ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ, ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ତ୍ରୀ ଶୁଣିଲି ବୃକକ୍ରେ ପଥର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।

ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30 କ୍ଷେତ୍ରର 858,000 ଅଧିକ ସମବାୟ ସମାଜ ଏବଂ 32 ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300 ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600 ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍

ଆହ୍ୱାନ ଚିନ୍ତନକୁ ଆମେ ଆଜି ନଷ୍ଟ ବିନଷ୍ଟ କରି ଅପସଂସ୍କୃତିକୁ ଆଦରି ନେଇ ଭୁଲ କରିନାହୁଁ ତ? ଜୀବଜଗତର ଶ୍ରେଷ୍ଠ ଜୀବ ମଣିଷ ସ୍ରଷ୍ଟା ମଣିଷ ଦେହରେ ଭରିଥିଲେ ବିଚାର ବିବେକ ହୃଦୟ ପ୍ରଜ୍ଞାବୋଧର ଦେବପମ ଦିବ୍ୟ ଗୁଣାବଳୀ, ନିର୍ଦ୍ଦେଶ ଦେଇଥିଲେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବା ପାଇଁ ତାଙ୍କ ଗଢ଼ା ସୁନ୍ଦର ସୃଷ୍ଟିରେ। କିନ୍ତୁ ମଣିଷ ସମୟକ୍ରମେ ସ୍ରଷ୍ଟାଙ୍କ ନିର୍ଦ୍ଦେଶକୁ ଅବମାନନା କରିବାକୁ ପଛେଇଲାନି। ନିଜର ସ୍ୱାର୍ଥ ସାଧନ ପାଇଁ ବିଜ୍ଞାନର ଆସୁରୀ ପରିଚର୍ଯ୍ୟାକୁ ଆପଣେଇ ଆସୁରୀ ଦେଲା ଅନ୍ୟକୁ ବଞ୍ଚେଇବାର।

ପରମ ଉପେକ୍ଷା ଓ ସ୍ୱାର୍ଥ ସର୍ବସ୍ୱ ମାନସିକତା କେବଳ ପ୍ରକୃତିର ଭାରସାମ୍ୟ ନଷ୍ଟ କରିନାହିଁ, ଅଧିକନ୍ତୁ ମଣିଷର ସାମାଜିକ ଜୀବନକୁ ମଧ୍ୟ କରିଛି ବିଶୃଙ୍ଖଳ ଓ ଅସନ୍ତୁଳିତ। ବଦଳିଯାଇଛି ପଲ୍ଲୀ ଓ ସହରୀ ସଭ୍ୟତାର ଦେହ ମନର ମାନଚିତ୍ର। ବିଂଶ ଶତାବ୍ଦୀର ଷଷ୍ଠ ଦଶକର ଶେଷ ଭାଗରେ କୃଷି ଅପେକ୍ଷା ଶିଳ୍ପକୁ ଆମ ସମାଜ ଜୀବନରେ କାୟା ବିସ୍ତାର କରିବାକୁ ସୁଯୋଗ ଦେଇଛି ସରକାରୀ ଯୋଜନା। ଫଳରେ ଧୂଳି ଧୂଆଁ, ଯାନବାହନର ଘରଘର ଶବ୍ଦ ଓ ବିଜ୍ଞାପନ କୋଳାହଳ ମଧ୍ୟରେ ବଦଳି ଯାଉଛି ସେ ନିଜେ ଓ ବଦଳେଇ ଦେଇଛି ତାର ସାମାଜିକ ପରିବେଶ। ଆମେ ପାଶ୍ୱରୀ ପକେଇଛେ ସତ୍ୟାନୁସନ୍ଧାନୀ ସେଇ କାଳଜୟୀ ସ୍ରଷ୍ଟା ସନ୍ଥ କବି ଭୀମଭୋଇଙ୍କର ଶାଶ୍ୱତ ବାଣୀକୁ। ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସହୁ, ମରିବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଶ୍ରେଷ୍ଠ ଜୀବନ ମଣିଷ କାଠପଥରର ସେଇ ଜଡ଼ଦେବତାଙ୍କୁ ତାଙ୍କ ରତ୍ନ ସିଂହାସନରୁ ଟାଣି ଆଣିଛି କାଠଗଡ଼ାକୁ। ତାଙ୍କ ଝଲମଲ ହୀରକ ମୁକୁଟ ଆଜି ଭୁଲୁଣ୍ଠିତ, ଅର୍ଥ କ୍ଷମତା ପ୍ରତିପତ୍ତି ବଳରେ ସକଳ ପାର୍ଥିବ ସୁଖ ସମୃଦ୍ଧିକୁ ଅନାୟାସରେ ମତ୍ତଗର୍ବୀ ମଣିଷ ଆୟତ୍ତ କରି ନେଇପାରିଛି। ସମାଜର ନୀତି ଆଦର୍ଶ ଓ ପରମ୍ପରାକୁ ପୁଞ୍ଜି କରି ଜୀବନକୁ ସତ୍ମାର୍ଗରେ ପରିଚାଳିତ କରିବାର ଶାସ୍ତ୍ରୀୟ ବିଧାନ ତାକୁ ମୂଲ୍ୟହୀନ ମନେ ହେଉଛି, ଯାହାଫଳରେ ସକଳ ମାନବୀୟ ଚେତନା ଓ ସମ୍ପର୍କ ସଙ୍କଟମୟ ଓ ବିପନ୍ନ, ଅର୍ଥହୀନ, ପ୍ରଗତିର ଅନ୍ତରାୟ ଏକ ଶସ୍ତା ଭାବୁକତା ମାତ୍ର। ଏହି ସମ୍ପର୍କହୀନତାରୁ ଆମ ସାମାଜିକ ପରିବେଶ ଓ ମାନବୀୟ ବ୍ୟବହାର କ୍ରମଶଃ ପ୍ରଦୂଷିତ ଓ ଅବକ୍ଷୟିତ। ମଣିଷର ବର୍ତ୍ତମାନ ସର୍ବସ୍ୱ ଅବିବେକୀ କ୍ରିୟାକଳାପ ତା ପରିବେଶ ଓ ପରିସ୍ଥିତିକୁ ଏଭଳି ସଙ୍ଗୀନ କରିଦେଇଛି ଯେ ଯାହା ଆଲୋଚନା କଲେ ସମାଧାନର ସୂତ୍ର ବି ବାହାର କରିବାକୁ ଅସହାୟ ମନେ କରୁଛି ସେ। ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସ୍ୱର୍ଣ୍ଣପ୍ରସୁ ମା ଧରିତ୍ରୀ ଓ ମାନବ ଜୀବନ ଆଜି ରୁକ୍ଷ ମରୁଭୂମିରେ ହାହାକାର ସୃଷ୍ଟି କରୁଛି। ଫେସନବାଜି ବିଜ୍ଞାପନର ରୋଷଣୀ ଓ କୋଳାହଳ ଏତେ ପ୍ରବଳରୁ ପ୍ରବଳତର ହେଲାଣି ଯେ ଏଥିରୁ ନିଷ୍କୃତି ମିଳିବା କେବେ ବି ସମ୍ଭବ ନୁହଁ, ଯାହା ଆମ ସନାତନୀୟ ଭାରତୀୟ ସଂସ୍କୃତିର ପରିପନ୍ଥୀ, ଯାହା ପ୍ରତି ପରିବାର ଓ ସମାଜ ବ୍ୟବସ୍ଥାର ନୀତି ଆଦର୍ଶ ଓ ମୂଲ୍ୟବୋଧକୁ ଉତ୍ଖାତ କରି ଅଶ୍ଳୀଳତା ଓ ବିଶୃଙ୍ଖଳତାକୁ ଜବରଦସ୍ତି ଆଣି ତା ମଧ୍ୟରେ ପ୍ରବେଶ କରାଉଛି। ଆଧୁନିକ ମଣିଷର ଏହି ଉଦ୍ଭଟ ବିଜ୍ଞାପନ ମାନସିକତାକୁ ବିଦ୍ରୁପ କରି କବି ତୃତୀୟ ନୟନରେ ନିରେଖି କହିଛନ୍ତି, ଡାକ ଦେଲା ଆଜିର ହକର ବଜାର ଛକରେ, ସମୁଦ୍ର ଢେଉ ସବୁ କରିଛନ୍ତି ଜନ୍ମ ନିୟନ୍ତ୍ରଣ, ଜହ୍ନ ନାହିଁ ଆକାଶରେ ହୋଇଛି ଫେରାରି, ଆଶ୍ରୟ ନେଇଛି ଯାଇ ମଙ୍ଗଳ ଗ୍ରହରେ, ତା ଲାଗି ୱାରେଣ୍ଟି ହେଲା ଜାରି। ପୁନଶ୍ଚ ଆଧୁନିକ କବି ଚିତ୍ରକଳ୍ପ ମାଧ୍ୟମରେ ସାମ୍ପ୍ରତିକ ଆବର୍ଜନାମୟ ନଷ୍ଟ ପରିବେଶର ଚିତ୍ର ଦେବାକୁ ଯାଇ କହିଛନ୍ତି, ଏଠି ସଞ୍ଜ ହେଲେ ଜହ୍ନ ଆସେ ଜମାଦାର ଭଳି ମ୍ୟୁନିସିପାଲିଟିର ତନଖି କରିବାକୁ ଅଳିଆ ଗଦାର ଜଞ୍ଜାଳ ଉପରେ ବସି ଦମ୍ ମାରେ ବିଡ଼ି ଟାଣେ। ବିଶ୍ୱ ପ୍ରକୃତିର ସନ୍ତୁଳନ ପାଇଁ ଯେଉଁ ଜୀବଜଗତ ସୃଷ୍ଟି ହୋଇଥିଲେ ଆଜି ସେମାନେ ବିଲୁପ୍ତ ପ୍ରାୟ। ଏଥିପାଇଁ ଆମେ କେବେ ବି ନିଜକୁ ଦାୟୀ ବୋଲି ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ନୁହୁଁ। 1997 ମହାବାତ୍ୟା ଓ 2013 ଫାଇଲିନରୁ ଏଯାବତ୍ ଆମେ କିଛି ବି ଶିଖିପାରିନୁ। କାହିଁକି ଏ ପ୍ରଳୟ, କାହିଁକି ବିତ୍ପାତ? ସାଧାରଣ ଦୃଷ୍ଟାନ୍ତଟିଏ ନିଆଯାଉ। ଆମ ଭୂପୃଷ୍ଠର ଉପରିସ୍ଥ ଭାଗ ଆଜି କଙ୍କରିତ ଶିଳାସମ ବନ୍ଧୁର। ଏଠି ଶସ୍ୟକଣାଟିଏ ପଡ଼ିଲେ ଅଙ୍କୁରୋଦ୍ଗମ ହୋଇପାରୁନି, କାରଣ ମାଟିମା ଆଜି କଠିନ ଆବରଣ ଭିତରେ ଅଣନିଶ୍ୱାସୀ। ମାଟିର ଉର୍ବରତା ଓ ନମନୀୟତା ପାଇଁ ତାକୁ କାର୍ଯ୍ୟକ୍ଷମ କରିବା ନିମିତ୍ତ ଯେଉଁ ଜିଆ କେଞ୍ଚୁଆ ଇତ୍ୟାଦି କୀଟପତଙ୍ଗମାନଙ୍କର ସୃଷ୍ଟି କରିଥିଲେ ସ୍ରଷ୍ଟା, ଆମେ ତାକୁ ରାସାୟନିକ ସାର ଓ କୀଟନାଶକ ବିଷାକ୍ତ ଔଷଧ ପ୍ରୟୋଗ କରି

0: ବାତ୍ୟାର ସୂତ୍ରପାତ। ବର୍ଜ୍ୟବସ୍ତୁରେ ନାଳ ନର୍ଦ୍ଦମା ଅବ୍ୟବହୃତ, କୂଅ ପୋଖରୀ ପ୍ରଦୂଷିତ, ନିଷ୍କାସନର ପଥ ରୁଦ୍ଧ। ମହାବାତ୍ୟା ମହାମାରୀରୁ ନିସ୍ତାର ନାହିଁ। ଗାଈ ମଇଁଷି ଛେଳି ମେଣ୍ଢା ପ୍ରଭୃତି ଗୃହପାଳିତ ପଶୁଙ୍କ ଠାରୁ ଅଧିକ ଦୁଗ୍ଧ ଆମଦାନୀର ଲୋଭରେ ସେମାନଙ୍କର ଶରୀରରେ କ୍ୟାଲସିୟମ ପ୍ରୟୋଗ କରି ଶିରା ପ୍ରଶିରା ଓ ଧମନୀକୁ ଚିପୁଡ଼ି ଚିପୁଡ଼ି ଆୟୁଷ କମେଇ ଦେଇଛି ଏହି ମଣିଷ। ହେଲେ ସେହି ପଶୁମାନଙ୍କର ମୃତ୍ୟୁ ପରେ ତାଙ୍କର ମାଂସ ଖାଇ ପ୍ରକୃତିକୁ ସନ୍ତୁଳନରୁ ରକ୍ଷା କରୁଥିବା କାଉଚିଲ, ଶାଗୁଣା, ବିଲୁଆ, କୁକୁର, ହେଟାବାଘର ବଂଶ ନାଶ ହୋଇଛି। ଏହି ତଥାକଥିତ ଜୀବଜନ୍ତୁଗୁଡ଼ିକ ସେହି କ୍ୟାଲସିୟମର କୁପ୍ରଭାବରେ ବିନାଶ ହୋଇଛନ୍ତି କହିଲେ ଭୁଲ ହେବନି। ଏଥିପାଇଁ କ'ଣ ଆମେ ଦାୟୀ ନୁହୁଁ କି? ଶୀତଳ ପୃଥିବୀ ବର୍ତ୍ତମାନ ଉତ୍ତପ୍ତ କଡ଼େଇଟିଏ, ଯେଉଁଥିରେ ପଡ଼ି ଆମେ ସମସ୍ତେ ଛଟପଟ। ଅଂଶୁଘାତରେ ମୃତ୍ୟୁ ସଂଖ୍ୟାର କଳନା ନାହିଁ। ଜଙ୍ଗଲ କଟା ଚାଲିଛି ଅବିଚାରିତ ଗତିରେ। ଗାଡ଼ି ମଟର ଶିଳ୍ପ କାରଖାନା ବଢ଼ି ବଢ଼ି ଚାଲିଛି। ଗାଁ ସହର ବସ୍ତିରେ ପକ୍କା ଘର ନଭଶ୍ଚୁମ୍ବେ ଅଟ୍ଟାଳିକା, ସାମ୍ନାରେ କଂକ୍ରିଟର ଜଙ୍ଗଲ, ନଈରୁ ଅବାରିତ ବାଲି ଚାଲାଣ, ଖଣି ଖାଦାନରୁ ପ୍ରାକୃତିକ ସମ୍ପଦ ମାଫିଆଙ୍କ କରାୟତ, ପାହାଡ଼ ପର୍ବତର ସବୁଜିମା ଅପହୃତ, ଜଙ୍ଗଲର ଅବକ୍ଷୟରେ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ଓ ଜୀବନଧାରଣର ମାର୍ଗ ପରାହତ ପ୍ରତିହତ। ପ୍ରାଣ ରକ୍ଷା ପାଇଁ ଜଙ୍ଗଲୀ ଜୀବ ଗାଁ ଓ ସହର ମୁହାଁ ହେଇ ଅକାଳରେ ଅମାପ ଧନଜୀବନର ବିନାଶର ମୁଖ୍ୟ କାରଣ ପାଲଟୁଛନ୍ତି। କାରଣ ଆମେ ଅନ୍ଧ ମଣିଷ ସେମାନଙ୍କ ଆଶ୍ରୟ ଓ ଖାଦ୍ୟକୁ ଅପହରଣ କରି ନେଇଛେ। ଦ୍ରୁତ ଜଳବାୟୁର ପରିବର୍ତ୍ତନରେ ମେରୁର ବରଫ ତରଳି ଅଗାଧ ଜଳର ମହାସମୁଦ୍ର ବିଶ୍ୱସ୍ଥଳ ଭାବେ ବିଭୀଷିକା ସୃଷ୍ଟି କରିବାର ଉପକ୍ରମ ଆଜି ଆଖି ସାମ୍ନାରେ ଜଳ ଜଳ ଦୃଶ୍ୟମାନ। ଗଙ୍ଗା ଆଜି ଅପବିତ୍ରା, ମହାନଦୀ ବ୍ରାହ୍ମଣୀ ବୈତରଣୀ ଋଷିକୁଲ୍ୟାର ନଦୀ ଜଳ ଓ ନଦୀ ଶଯ୍ୟା ପ୍ରଦୂଷିତ, ନଦୀର ଜଳ ସମୁଦ୍ରରେ ପ୍ରବେଶ କରିପାରୁନି କାରଣ ମୁହାଣ ଆଜି ବର୍ଜ୍ୟବସ୍ତୁ ଦ୍ୱାରା ଆଚ୍ଛାଦିତ। ସବୁପରେ ଆମ ପାନୀୟ ଜଳ ଆଜି ମହାସଙ୍କଟରେ ଓ ସଂକ୍ରମଣରେ, ଜମିର ଆର୍ଦ୍ରତା ଅପହଞ୍ଚ, କୃଷି ବାଧାପ୍ରାପ୍ତ, କୃଷକ ଅଭିଶପ୍ତ ଜୀବନ ନେଇ ବଞ୍ଚି ରହିଛି। ଆଉ କେତେଦିନ ପରେ ବୋଧ ହୁଏ ଉଠାଏ ଭାତ ପଟିଏ ରୁଟି ପାଇଁ ସୃଷ୍ଟି ହେବ ମହାଭାରତ। ପୋକମାଛି ପରି ବିପନ୍ନ ହେବେ ଜୀବକୁଳ, ସତ ହେବ ତ୍ରିକାଳଦର୍ଶୀ ମହାପୁରୁଷଙ୍କର ବାଳିକା ବଚନ। ତଥାପି ଏସବୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜାଣିଶୁଣି ଅଙ୍ଗେ ନିଭେଇବି ସଚେତନ କି ଅନୁତପ୍ତ ନହୁଛି ଆମେମାନେ। ଏସବୁ କ'ଣ ଆମ ଅପରିଣାମଦର୍ଶିତାର ଫଳ ନୁହେଁ କି? ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଆଧିପତ୍ୟ ମୁଷ୍ଟିମେୟ କେତେକ ଧନୀ ଶିଳ୍ପପତି ଓ ବଡ଼ ବଡ଼ ବ୍ୟବସାୟୀଙ୍କର କବଳିତ। ଭାରତର ଉଚ୍ଚ ସ୍ୱାର୍ଥନ୍ୱେଷୀ 20% ମଣିଷ 85% ସମ୍ପଦକୁ ଉପଭୋଗ କରି ଚାଲିଛନ୍ତି। ଦୃଢ଼ ଇଚ୍ଛାଶକ୍ତିର ଅଭାବରୁ ସମୂହ ସ୍ୱାର୍ଥ ବିପର୍ଯ୍ୟସ୍ତ ଆତ୍ମସ୍ୱାର୍ଥ ନିକଟରେ। ସଭ୍ୟତା ଓ ସମୟ ଜୀବନଶୈଳୀ ପାଇଁ ବିଜ୍ଞାନୀ ମଣିଷକୁ ଟାଣିଛି ବିନାଶ ଆଡ଼କୁ। ଚାହିଁଲେ ମଧ୍ୟ ଆଉ ପଥକୁ ଫେରିବାର ଜୁ ନାହିଁ, ସାହସ ବି ନାହିଁ। କ୍ଷଣିକ ସୁଖ ପାଇଁ ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିର ସମସ୍ତ ପ୍ରାକୃତିକ ସମ୍ପଦକୁ ଅବିବେକୀ ମଣିଷମାନେ ଏତେ ଜୋରରେ ଧ୍ୱଂସ କରି ଚାଲିଛନ୍ତି ଯେ ଆମ ଉତ୍ତର ପିଢ଼ି କିଭଳି ଜୀବନ ଜୀଇବେ ଏବଂ ଭୂପୃଷ୍ଠରେ ଜୀବସତ୍ତାର ସନ୍ତୁଳନ କିପରି ରୂପ ନେବ ତାହା କେବଳ ସମୟ ହିଁ କହିବ। ଜମି ଜଳ ଜଙ୍ଗଲର ସୁରକ୍ଷା, ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ବିମଳ ବିଶୁଦ୍ଧ ମନନଶୀଳତା ଓ ମାନବୀୟ ବ୍ୟବହାରର ଅବକ୍ଷୟକୁ ଏବେଠୁ ରୋକିବାର ପ୍ରଯତ୍ନଶୀଳ ପ୍ରୟାସଟିଏ କରି ଆସନ୍ତୁ ଆମେ ଆମ ପରିବେଶକୁ ଓ ପାରିବେଶିକ ପରିଭାଷାକୁ ସମ୍ମାନ ଦେଇ ଦେଶ ଦଶ ଓ ଜାତିର ସମୃଦ୍ଧି କାମନା କରିବା ଉଚ୍ଚାରଣରେ ନୁହଁ, ଆଚରଣରେ, ବାକ୍ୟରେ ନୁହଁ, କର୍ମ ତରିକାରେ।
1: ତାହେଲେ ବନ୍ଧୁ, ଏଇଠି ଶେଷ ହେଲା ଆଜିର ବନ ହିଁ ଜୀବନ କାର୍ଯ୍ୟକ୍ରମ। ଆଗାମୀ ଅଧ୍ୟାୟରେ ପୁଣି ଦେଖା ହବ, ସେତେବେଳେ ଯାଏ ବିଦାୟ ଦିଅନ୍ତୁ।
2: ବନ ହିଁ ଜୀବନ।
3: एक मजबूत घर बिल्कुल

ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି, ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣି ପରମ୍ପରା ଆଉ ଚଳଣୀ ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର

0: ସକାଳ ଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶା ନିଯୋଗର ଅନ୍ୟତମ ଗରବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଏବଂ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦା କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କୁ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟ ପର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳାଳ ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବଡ଼ୁ ସେବା ନିରନ୍ତର କଥା। ତନ୍ମଧ୍ୟରେ ମଙ୍ଗଳାଳିରେ ପୁଷ୍ପାଳକ ଏବଂ ଭିତର୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରାପଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରିମଙ୍କଠାରୁ ସାତ ଗୋଟି ରୂପାଗଡ଼ୁ ନେଇ ସେଥିମଧ୍ୟ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝିଲା ଏବଂ ଗୋଟିଏ ଛୋଟ ଗୋଡ଼ୁ ସିଂହାସନ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ରପୋଡ଼ ପୂର୍ବରୁ ଶୟନ ଠାକୁରଙ୍କୁ ଡାମ୍ବୁର ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁର ଜଗନ୍ନାଥଙ୍କ ଖଟ ଶେଷରେ ଶୟନ କରିବା ପାଇଁ ଗରାବଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କ ତକିଆ ତଳେ ଅଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

ଗୋଟେ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟେ ସ୍ନାନଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନଯାତ୍ରା। ସ୍ନାନଯାତ୍ରାରେ ସମସ୍ତ କୋରାପୁଟ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଠାରେ କରିଥାନ୍ତି। ତନ୍ମଧ୍ୟରେ 108 ଗ୍ରା ଜଳ ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୁର ଏବଂ ଚୁଆଲ ପଡ଼ି ହୋଇଥାଏ, ସେଇ 108 ଗରାକୁ ମୁହାଁପାଡ଼ି ବା ବାଘ ମୁହାଁପାଡ଼ି ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଇଟା ଚାରି ବାଡ଼ରେ ରହେ ବା ଚାରି ଭାଗରେ ବିଭକ୍ତି ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡା ମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବଡ଼ ସେବକମାନେ ସୁବାସିତ ଜଳକୁ ନେଇ ମେକଅପ୍ ଧରିଥିବା ରୂପା ପିଙ୍ଗଣି ଦିଅନ୍ତି ଏବଂ ମେକଅପ୍ ଗରାବଡ଼ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡା ମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନଯାତ୍ରାରେ ଜଗନ୍ନାଥ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକେ ସେବା ଥାଏ ଏବଂ ରଥଯାତ୍ରା ପରେ ଆଉ ଗୋଟେ ବିଶେଷ ସେବା ହେଉଛି ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବଡ଼ୁ ସୁଆରବଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବଡ଼ୁ ମଧ୍ୟ ସୁଭଦ୍ରା ରଥରେ ସୁଆରବଡ଼ୁ ପତ୍ରିବଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତିମାନଙ୍କର କ'ଣ ଅଛି, ବିଶିଷ୍ଟ ମାସ ତିଥି ବାର ନକ୍ଷତ୍ରମାନଙ୍କର ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ। ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନଲାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବଡ଼ ସେବା ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା ଏବଂ ରାଜନୀତି ସମୟରେ ଗଜପତିକୁ ହାତ ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗ ପ୍ରତ୍ୟେକ ସେବାୟତ ଶାଢ଼ୀବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀବନ୍ଧା ସେବାୟତ ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାର୍ଜ୍ୟ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀବନ୍ଧା ବୋଲି କୁହାଯାଏ। ତାର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜାଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତାପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦୋଳକରଣ ତଢ଼ୌକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ ବ୍ରାଇଟ୍ ଅନୁସାରେ। ତତ୍ପରେ ପାର୍ଯ୍ୟଶୀ ମହାପାତ୍ର ସକାଳ ଧୂପ ସରିବା ପରେ ପାର୍ଯ୍ୟଶୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପ ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ।

ପର୍ବତ ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ ଏହି କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବ ତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନା କୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ, କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଜାଡ଼ିବା ମଧ୍ୟ ଗୋଟିଏ ପରମ୍ପରା। ଉଜାଡ଼ିବା ଦାୟିତ୍ୱ ମଧ୍ୟ ଦୟନାବଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟନାବଳୀମାନେ ସୁନା କୂଅ ଉଜାଡ଼ି ଦିଅନ୍ତି। ଉଜାଡ଼ିବା ଦ୍ୱାରା ସୁନା କୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପୂର୍ଣ୍ଣ ହୁଏ। କୂଅର ପ୍ରଥମ ଦୁଇଗରା ପାଣି ସ୍ନାନବେଦୀକୁ ବୋହିନିଅନ୍ତି ସୁନା ଗୋସେଇଁ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପ ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷୀର ମାଧୁରୀ। ଆଜି ବିଷୟ ଥିଲା ଗରାଉଡ଼ୁ ସେବା। ଶ୍ରୀଚନ୍ଦନ ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆଲୋଚନା କରିଥିଲେ ରବିନାରାୟଣ ମହାପାତ୍ର।
1: ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ରାଧାକୃଷ୍ଣ ଭଞ୍ଜ।

ଦୁଃଖ ସମସ୍ତଙ୍କ ସହିତ ବାଣ୍ଟି ହୁଏନି, କାହିଁକି ନା ଦୁଃଖ ସମୟରେ ବିପରୀତ ପରିସ୍ଥିତିରେ ଆମକୁ ବୁଝିବା ପାଇଁ ଏମିତି ଜଣେ ଆବଶ୍ୟକ ଯିଏ ଆମ ମନ କଥାକୁ ବୁଝିପାରୁଥିବ, ଯିଏ ଆମ ପରିସ୍ଥିତି ବିଷୟରେ ଜାଣିଥିବ, ଯିଏ ଆମକୁ ଠିକ୍ ରାସ୍ତା ହିଁ ଦେଖେଇବ, ଯିଏ ଆମର ବିପରୀତ ପରିସ୍ଥିତିରେ କିଛି ଲାଭ ଉଠାଇବା କଥା ଚିନ୍ତା କରୁନଥିବ, ଯାହା ଉପରେ ଆମେ ଆଖି ବୁଝି ଭରସା କରିପାରୁଥିବା, ସେମିତି ଜଣେ ଦରକାର, ସତ ନା? ଆଉ ଆଜିକା ଯୁଗରେ ଏମିତି ଜଣଙ୍କୁ ପାଇବା ବହୁତ କଷ୍ଟ। ତେବେ ଏମିତି କେହି ଜଣେ ଯଦି ଆପଣଙ୍କ ପାଖରେ ଅଛନ୍ତି, ତାଙ୍କୁ ଅତି ଆପଣାର କରି ରଖନ୍ତୁ, ତାଙ୍କର ସୁଖ ଦୁଃଖକୁ ଧ୍ୟାନରେ ରଖନ୍ତୁ, ତାଙ୍କୁ ନିଜଠୁ କେବେ ହେଲେ ଦୂରକୁ ଯିବାକୁ ଦିଅନ୍ତୁନି। ଏଇ ଯେମିତି ଆମେ ଆପଣଙ୍କ ଠାରୁ ଗୋଟେ ସପ୍ତାହ ଦୂରରେ ରହିଲା ପରେ ପୁଣି ଥରେ ଆପଣଙ୍କ ପାଖକୁ ଫେରିଆସୁ ଫୋନ୍ରେ କଥା ହେବା ପାଇଁ, ଆମ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ। ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କ ସହିତ କଥା ହେଇଛି ମୁଁ ବନ୍ଦନା ମିଶ୍ର। ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମକୁ। ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ

0: ବୁଝି ଆମକୁ ଯିବାକୁ ବେଳ ନାହିଁ।
1: ହଁ କି ମୁଁ ଭାବୁଛି ଆମେ ବି ଟିକେ ଟିକେ ମଝିରେ ରୋଷେଇ ହବ, କେହି କେହି ଆମକୁ ବି ମନାନ୍ତୁ। ସବୁବେଳେ ଆମେ କାହିଁକି ଅନ୍ୟମାନଙ୍କୁ ମନେଇବା, ଆମକୁ ବି ଦିନ କିଏ ମନାନ୍ତୁ। ହଉ, ଆପଣଙ୍କ ପସନ୍ଦ ଗୀତଟି ଆମେ ଆପଣଙ୍କୁ ଶୁଣି ଦଉଛୁ।
0: ଆଜ୍ଞା ଆଜ୍ଞା, ରଖୁଛି, ନମସ୍କାର
1: ନମସ୍କାର।

0: ହେଲାନ
1: ବର୍ଷା ସମୟରେ ତ ଆମେ ସମସ୍ତେ ଏତେ ଗରମରେ ରହୁଥିଲା ମାନେ ସେ ଗରମରୁ ଟିକେ ଇସ୍ତାର ପାଇଲାନ
2: ଆଜି ଆପଣଙ୍କ ସେଇଠି ବର୍ଷା ହେଇଛି କି
1: ହଁ ବର୍ଷା ହେଇଛି ଦୁଇ ତିନି ଦିନ ଲଘୁଚାପ ବର୍ଷା ହେଉଛି ଆମର ବିଜେପୁର ଅଞ୍ଚଳରେ ଆମର ପହଣ୍ଡିରେ
2: ମାନେ ପାଗ ପୁରା ଗରମରୁ ଥଣ୍ଡା ହେଇ ଆସିଲାଣି
1: ହଁ ଥଣ୍ଡା ହେଇ ଆସିଛି ତ ସେ ବର୍ଷା ଭିଜା ସମୟ କି ନେଇକି ନାନୀ ହିନ୍ଦୀ ଚଳଚ୍ଚିତ୍ର ଗୋଟେ ଅଛେ ଜାନ କି କସମ ତା ଗୀତଟା ହଉଛେ
3: बरसात हो रही है बरसात होने दे बरसात हो रही है बरसात होने दे
1: से की तरह है
2: निश्चय सुबळ भाई वर्षा रे जतबेले बाहर को जिबा को पड़े आप छत्ता व्यवहार करथि कि रेनकोट
1: छत्ता भी अछि नानी आ बाइक रे जदी मोटरसाइकिल रे जो जीवी ताले रेनकोट भी अछि
2: किंतु चाली के गले छत्ता ही व्यवहार करनते नी
1: हां चाली के छत्ता व्यवहार करछि ना
2: ଆଉ ଆମେ ଯଦି କିଛି ବର୍ଷ ତଳର କଥା ଚିନ୍ତା କରିବା ତେବେ ଖରା ଦିନ ଆଉ ତାପରେ ବର୍ଷା ଦିନ ସମସ୍ତଙ୍କ ଘରେ ପ୍ରତି ମଣିଷ ପିଛା ଗୋଟେ ଗୋଟେ ଛତା ଥିବ ନା ବାହାରକୁ ଗଲାବେଳେ ସମସ୍ତେ ତାକୁ ବ୍ୟବହାର କରନ୍ତି ହଉ ସୁବଳ ଭାଇ ଆମେ ଆପଣଙ୍କ ପସନ୍ଦର ଗୀତଟି ଆପଣଙ୍କୁ ଶୁଣି ଦଉଛୁ ଧନ୍ୟବାଦ
1: ଆମର ନାରାୟଣ ପ୍ରଧାନ ଗଞ୍ଜାମ ବୁଗୁଡ଼ାର
2: ଆଜ୍ଞା
1: ଆଉ ତା ସାଙ୍ଗେ ଆମର ଲୋକନାଥ ସାହୁ ଆଉ କରମାନୀ ସାହୁ
2: ଆମେ ସମସ୍ତଙ୍କୁ
1: ଆଉ ଆମର ଯେତିକି ବରହମପୁର ଶୁଣୁଥିବା ଶ୍ରୋତା ମାନଙ୍କୁ ଆଉ ଭୋଲାଶଙ୍କର ପୁଟିଲ ସେଟା ଡେଡିକେଟ
2: ଆଜ୍ଞା ଆମେ ସମସ୍ତଙ୍କୁ ଗୀତଟି ଡେଡିକେଟ କରିଦଉଛୁ ରହିଲି ଭାଇ ନମସ୍କାର
1: ନମସ୍କାର ଜୁହାର।

0: ହ୍ୟାଲୋ
1: ହ୍ୟାଲୋ,
0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର, କିଏ କହୁଥିଲେ?
0: ପେଣ୍ଟୁ କହୁଥିଲି ମ୍ୟାଡ଼ାମ, ଲାଞ୍ଜିପଲ୍ଲୀ ପାର୍କରୁ।
1: ଲାଞ୍ଜିପଲ୍ଲୀ ପାର୍କ, ଆପଣ ଏବେ ପାର୍କରେ ଅଛନ୍ତି? ଆମେ କିଛି କଥା କିଛି ଗୀତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଉ କିଏ ଅଛନ୍ତି ଆପଣଙ୍କ ପାଖରେ? ହଁ, ଅରୁଣ ଭାଇ ଅଛନ୍ତି ନା? ଆପଣ ଦୁଇଜଣ ସାଙ୍ଗ ହେଇ ବୁଲିବାକୁ ଯାଇଛନ୍ତି? ଆଚ୍ଛା ଆଚ୍ଛା, ସେଠି ଦୁଇଜଣ ଯାକ ଡ୍ୟୁଟି କରୁଛନ୍ତି ନା? ପିଣ୍ଟୁ ଭାଇ ନିଜ ବିଷୟରେ ଟିକେ କୁହନ୍ତୁ, ଆପଣଙ୍କୁ ଏଇ ଯୋଉ ଡ୍ୟୁଟି ଛଡା ଆଉ କଣ କରିବାକୁ ଭଲ ଲାଗେ କହିଲେ? ଗାଇବା ଭଲ ଲାଗେ ନା ନାଇଁ?
0: ହଁ, ଗାଇବା ଭଲ ଲାଗେ।
1: ହଉ।

0: କଲାଣି।
1: ମୁନା ଭାଇ ଆଜି କଣ ଗୀତ ଶୁଣିବେ?
0: ଆଜି ଗୀତ ଦିଅନ୍ତୁ, ଫିଲ୍ମ ନାଁ ଅଛି ବନ୍ଦେଶ ଫିଲ୍ମ, ଆଉ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ, ରଙ୍ଗ ଘର ମୌସମ ସହ ରଙ୍ଗ ତୁରା ଖେ।
1: ନା ବଢିଆ ଗୀତଟା, ପୁରୁଣା ଗୀତ କିନ୍ତୁ ବହୁତ ସୁନ୍ଦର ଗୀତ, ମାନେ ମନଲୋଭ ଗୀତ।
0: ପୁରୁଣା କଣ, ସେ ଓଲ୍ଡ ଇଜ୍ ଗୋଲ୍ଡ, ସେ ଗୀତ ଏତେ ଖାଇଥା, ଏତେ ସୁନ୍ଦର କଣଟା କିଶୋର କୁମାର ଆଶା ଭୋସଲେ ଗାଇଛନ୍ତି। ଗୀତ ଦେଖନ୍ତୁ, ମ୍ୟୁଜିକ୍ ଏତେ ସୁନ୍ଦର, ତା ସାଙ୍ଗେ ଯୋଉ ପିକ୍ଚର ସେ ଆହୁରି ବି ତାକୁ ପୁରା ଏତେ ସୁନ୍ଦର କରିଛି। ସେ ଗୀତଟା ମୁଁ ପାଖାପାଖି ପ୍ରତ୍ୟେକ ରେଡ଼ିଓ ଷ୍ଟେସନରେ ମାସ ଦୁଇ ତିନି ଥର ମୁଁ ଶୁଣେ, ଲଗାଏ।
1: ବହୁତ ବଢିଆ ଲାଗେ ଏଇ ଗୀତ ଗୁଡାକ, ନା ଯେତେ ଥର ଆପଣ ଶୁଣିବେ ପୁଣି ଆଉ ଥରେ ଶୁଣିବାକୁ ଇଚ୍ଛା ହବ।
0: ନିଶ୍ଚିନ୍ତ, ସତୁରୀ ଅଶୀ ନବେ ଦଶର ଫିଲ୍ମ ଗୀତ ଏତେ ସୁନ୍ଦର ଥିଲା, ଏବେ ଦେଖନ୍ତୁ ସେ ଗୀତ କେତେବେଳେ ଆସୁଛି କେତେବେଳେ ଆସୁଛି ତା ଜାଣିବ,
1: କାରଣ
0: ଭାବ ନାହିଁ କି ନାହିଁ, ଆଗରୁ ଭାବ ଥିଲା ଗୋଟେ ଗୀତରେ ଭାବ ଥିଲା, ଦେଖନ୍ତୁ ଆଗକାଳ ଗୀତ ଗୋଟେ କାହିଁକି ଗୀତ ଏତେ ସୁଟ୍ କଲେ, କାହିଁକି ଆଗକୁ ନେବା କଲେ ଗୋଟେ ଗୀତ ନିହାତି ଦରକାର, ସେ ଗୀତ ଆଗକୁ ନେଉଛି।
1: ସେ ଯେ ଭାବ ଶବ୍ଦ ଭାବ ତା ସ୍ୱର ଏତେ ସୁନ୍ଦର ଭାବରେ ମିଶିଯାଏ ଯେ ସେ ସବୁବେଳେ ମନକୁ ଛୁଇଁଯାଏ।
0: ନିଶ୍ଚିନ୍ତ, କାରଣ ଦେଖନ୍ତୁ ଯେମିତି ଆପଣଙ୍କ କଥାବାର୍ତ୍ତା ଏତେ ସୁନ୍ଦର ଏତେ ଭାବରେ କହୁଛନ୍ତି, ଆପଣଙ୍କୁ ଆମେ ଭୁଲି ପାରୁଛନ୍ତି, ଆଗ କାଳ ଗୀତ ଏବେକାର ଗୀତ ଆକାଶ ପାତାଳ ଫରକ, ଯେମିତି ଆକାଶ କୟା ଚିଲିକା ମାଛ।
1: ହଉ ମୁନା ଭାଇ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଧନ୍ୟବାଦ,
0: ମୋର ଚୁଲବୁଲି ସାଙ୍ଗ ମାତ୍ର କରୁଥିବା, ଆଉ ସବୁ କଥା ଭାଇ ଭଉଣୀ ମାନେ ସମସ୍ତେ ଭଲ କଲ ହେଲେ ସେଟା ରହୁଛି। ନମସ୍କାର
1: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର, କିଛି କଥା କିଛି ତକୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆଜ୍ଞା,
0: କିଏ କହୁଥିଲେ ଭାଇ?
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୋଡ଼ିଂ ଗାଁ ପାଖରେ ପଡ଼ା ନା କ୍ଷମା ସାଗର ସାହୁ।
0: କ୍ଷମା ସାଗର ଭାଇ କେମିତି ଅଛନ୍ତି କୁହନ୍ତୁ।
1: ଆଜ୍ଞା, ମୁଁ ତ ଭଗବାନଙ୍କ ଦୟାରୁ ପୁରା ଭଲ ଅଛେ ବୋଲି ଆପଣଙ୍କ ସହିତ କଥାବାର୍ତ୍ତା ହେଲି ବୋଲି କଲ୍ଟା ଲଗେଇଛେ। ଆଉ
0: ଆପଣଙ୍କ କଲ୍ ଆସିକି ଆପଣଙ୍କ ସହିତ କଥା ହେଲା ପରେ ଆମେ ବି ବହୁତ ଖୁସି ହେଇଯାଇଛୁ।
1: ହଁ ଆଜ୍ଞା,
0: ତେବେ କ୍ଷମାସାଗର ଭାଇ ଆଜି ଆମ ଶ୍ରୋତାମାନଙ୍କୁ କିଛି ଗୋଟେ ନୂଆ ସନ୍ଦେଶ ଦିଅନ୍ତୁ।
1: ନିଶ୍ଚୟ, ଆଜି ମୁଁ ନୂଆ ଦୟାରୁ ପୁରା ଭଲ ଅଛେ ବୋଲି ଆପଣଙ୍କ ସହିତ କଥାବାର୍ତ୍ତା ହେଲି ବୋଲି କଲ୍ଟା ଲଗେଇଛେ। ଆଉ
0: ଆପଣଙ୍କ କଲ୍ ଆସିକି ଆପଣଙ୍କ ସହିତ କଥା ହେଲା ପରେ ଆମେ ବି ବହୁତ ଖୁସି ହେଇଯାଇଛୁ।
1: ହଁ ଆଜ୍ଞା,
0: ତେବେ କ୍ଷମାସାଗର ଭାଇ ଆଜି ଆମ ଶ୍ରୋତାମାନଙ୍କୁ କିଛି ଗୋଟେ ନୂଆ ସନ୍ଦେଶ ଦିଅନ୍ତୁ।
1: ନିଶ୍ଚୟ, ଆଜି ମୁଁ ନୂଆ

0: ଲାଗିଛି, ମେକା ଲାଗିଛି, ମଖଲି ବଦାମ ବାଦାମ ଲାଗିଛି।
1: ଆଚ୍ଛା ଲୋକନାଥ ଭାଇ କଣ ଗୀତ ଶୁଣିବେ ଜି?
0: ବୋଲେ ଓଡ଼ିଆ ଫିଲ୍ମର ଗୋଟେ ଦେଇଦେବେ, ସେ ଅମୃତ ଝରା ସେଇଟା।
1: ଠିକ ଅଛି, ଠିକ ଅଛି।
0: ଅମୃତ ଝରା ଗଙ୍ଗାର ଧାରା ସେ ଗୀତଟା।
1: ଠିକ ଅଛି, ଠିକ ଅଛି। ଲୋକନାଥ ଭାଇ ଆପଣଙ୍କୁ ଏଇ ଯୋଉ ଚାଷ କାମ ଛଡା ଅନ୍ୟ ସମୟରେ କଣ କରିବାକୁ ଭଲ ଲାଗେ?
0: ବହି ପଢ଼ସୁ ଆମେ, ବହି ଖେଳସୁ।
1: କୋଉ ପ୍ରକାର ବହି ପଢ଼ନ୍ତି?
0: ଗପ ମାନେ ପଢ଼ସୁ ଆମେ, ପୁରାଣ ମାନେ ପଢ଼ସୁ।
1: ପୁରାଣ ବହି ନହେଲେ ଗପ ବହି ପଢ଼ନ୍ତି? ଆଚ୍ଛା ସେ ଯୋଉ ଗପ ବହି ପଢ଼ନ୍ତି, ଗପ ଗୁଡାକ ଆପଣ ଛୁଆମାନଙ୍କୁ କେବେ ଶୁଣେଇଛନ୍ତି?
0: ହଁ, ଆମ ବାବୁ ନିନି ଅଛନ୍, ଆମ ଛଟା ଅଛନ୍, ଆମ ଦାଦାଟା ସବୁ ସନ୍ଧ୍ୟାରେ ଶୋଇଲା ବେଳେ କହେ। ମୁଁ
1: ଆପଣ ସମସ୍ତେ ମିଶିକି ରୁହନ୍ତି?
0: ହଁ, ସବୁ ମିଶିକି, ଆମେ ତିନିଟା ଭାଇ।
1: ହଁ
0: ବୋଲେ ଆମେ ସବୁ ମିଶିକି ଅଛୁ।
1: ଆଚ୍ଛା ତ ସେମାନେ ସମସ୍ତେ ଆସି ଆପଣଙ୍କୁ ଅଧ୍ୟୟନ କରନ୍ତି ଗପ କହିବା ପାଇଁ?
0: ହଁ
1: ବହୁତ ବଢିଆ ଲାଗୁଛି ଭାଇ।
0: ହଁ ସବୁ ଗପ
1: ପିଲାମାନେ ତ ଗପ ଶୁଣିଲେ ଶୋଇବେ ବି, ଚାହିଁ ରହିଥିବେ ଗପଟା କେତେବେଳେ ସରିବ। ଆମେ ବି ଆମ ଜେଜେବାପାଙ୍କ ପାଖରେ ପହଞ୍ଚିବା ମାତ୍ରେ କହୁଛେ ଗପ କୁହ, ତାପରେ ଜେଜେବାପା ଆମକୁ କହିବେ ନାଇଁ ଗପ ଶୁଣିବା ପାଇଁ ସମୟ ଥାଏ, ତମେମାନେ ରାତିରେ ଖାଇସାରିଲେ ମୋ ପାଖକୁ ଆସିବ, ତାପରେ ମୁଁ ଗପ କହିବି। କିନ୍ତୁ ଶୁଣିଲେ ତାର ଗୋଟେ ମଜା ଅଲଗା ଥାଏ।
0: ସେଥିରେ
1: ବହୁତ କିଛି ଇତି ଶିକ୍ଷା ବି ରହୁଥିଲା, ଆମେ ଭଲ ଜିନିଷ ଶିକ୍ଷା କରୁଥିଲେ, ସେଇଟା ଯୋଉଟା ପାଠ ମାଧ୍ୟମରେ ଆମେ ଶିଖିପାରୁନଥିଲୁ ସେଇ ଜିନିଷଟା ଆମେ ଗପ ମାଧ୍ୟମରେ ଶିଖିପାରିଲୁ। ହଉ ଲୋକନାଥ ଭାଇ ବହୁତ ବଢିଆ ଲାଗେ ଆପଣଙ୍କ ସହିତ କଥା ହେଇକି, ଆମେ ଆପଣଙ୍କ ପସନ୍ଦର ଗୀତଟି ଆପଣଙ୍କୁ ଶୁଣି ଦେଉଛୁ, ରହିଲୁ, ନମସ୍କାର।

କାର୍ଯ୍ୟକ୍ରମ ପ୍ରଥମରୁ ଏହି ଜଣାଣ କାର୍ଯ୍ୟକ୍ରମ ଏତିକି ରଖିବା ବିଷୟବସ୍ତୁ ଆଲୋଚନା କରିବା। ଯେତେବେଳେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବିନାଶ କରିବା ପାଇଁ ଲଙ୍କାଗଡ଼ ସୁବଳ ପର୍ବତରେ ବିଜେ କରିଛନ୍ତି, ଲେଖୁଛନ୍ତି ଆମ କାଲାହୁଡ଼ିକି ମାଷ୍ଟର ଶଙ୍କର ଆଭରଣ ରାଗରେ ବୁଧରଞ୍ଜନ।

0: ରଖିଥିଲି, ଯଦି ସେଇ ରାବଣ ହେଇଥିବ ମୁଁ ଗଲାକ୍ଷଣି ସୀତାଙ୍କୁ ନିଶ୍ଚୟ ଫେରେଇଦେବ,
1: ନିଶ୍ଚୟ ଦେଇଦେବ।
0: ସେତେବେଳେ ପ୍ରଭୁ ବିଚାର କଲେ, ଅଙ୍ଗଦକୁ ହିଁ ପଠେଇବି। ବିଚାର କରି ପତ୍ରଟି ସ୍ୱାକ୍ଷର କରିଦେଲେ, ଅଙ୍ଗଦ ହସ୍ତକୁ ବଢେଇଦେଲେ, ଅଙ୍ଗଦ ସାଥିରେ ଏ ଅସ୍ତ୍ରଟି ଧରିଥାଉ, ବ୍ରହ୍ମ।

0: ହେ ଅଙ୍ଗଦ, ଏଇ ବ୍ରହ୍ମସ୍ୱରୀ ସାଥିରେ ନେଇଥାଅ, ରାବଣଙ୍କୁ ଦେଖେଇବ। ରେ ରାବଣ, ତୁ ଯଦି ସୀତାଦେବୀଙ୍କୁ ନ ଫେରେଇବୁ ଏଇ ବ୍ରହ୍ମସ୍ୱର ତୋର ମୃତ୍ୟୁ ହେବ,
1: ନିଶ୍ଚୟ ମୃତ୍ୟୁ ହେବ।
0: ଚଳ ଯାଇ ଫେରି ଆସ, ବିଶ୍ୱ ଯୋଗେଶ୍ୱର ଯାୟା
1: ବାଞ୍ଛା ସୁଭାଗମେ ସାହା ହୁଅନ୍ତୁ ଅଭୟା।
0: ବିଶ୍ୱ ଯଦି ସଂସାର, ଯୋଗେଶ୍ୱର ଯଦି ଶିବ, ତାଙ୍କର ଯାୟା ହଉଛନ୍ତି ପାର୍ବତୀ, ସେ ହଉଛନ୍ତି ଦୁର୍ଗେ ଦୁର୍ଗତି ନା ଆସିନି, ତୁମେ ଯିବା ସିବା ଦୁର୍ଗରେ ସେ ସାହାଯ୍ୟ ହୁଅନ୍ତୁ। ଯେତେବେଳେ ପ୍ରଭୁ ବିଦାୟ ଦେଇଛନ୍ତି।

ତୁ ବିଶ୍ୱାସ କରିବୁ ନାହିଁ ବୋଲି ଏଇ ବ୍ରହ୍ମସ୍ୱରଟି ମୋ ହାତରେ ଦେଇଛନ୍ତି। ତୁ ଯଦି ସୀତାରବିଙ୍କୁ ନ ଫେରେଇବୁ ଏଇ ବ୍ରହ୍ମସ୍ୱର ତୋ ମୃତ୍ୟୁ ହବ। ତୋତେ ଆଜି ଦିନକ ମାତ୍ର ସମୟ ଅଛି, କାଲି ଦିନକ ଆଉ ସମୟ ମିଳିବ ନାହିଁ। ରେ ରାବଣ ଏଥିକୁ ବିଚାର କରେ। ସେତେବେଳେ ରାବଣ ହସିଦେଲା, ଆଜ୍ଞା ଶୁଣିଲି ସପାଣି ହସିଲା।

0: ସେତେବେଳେ ରାବଣ ହସିଦେଲା, ଶୁଣି ବିଂଶ ପାଣି ହସିଲା, ସେ କ୍ଷଣି
1: ଭାସିଲା ବଚନ ପଦେ
0: ଆହିର ବାଣର କାହାର ତୁଚାର
1: କିସ ଧରି କର ମୁଦରେ ଫେଡ଼।
0: ରେ ମାଙ୍କ ତୋର ପରିଚୟ କଣ?
1: କଣ
0: ତୁ କାହାର ଦୂତ ହୋଇ ଆସି ମୋର ବଡ ବଡ କଥା
1: କହୁଛୁ?
0: ଦେଖୁଛି ତୁ ଅଙ୍ଗ ପରା ଲାଗୁଛି, ତୁ ସେ ବାଳିପୁ ଅଙ୍ଗ ଧଳି ଦେଖାଯାଉଛୁ। ଆରେ ତୋ ବାପାକୁ ରାମଚନ୍ଦ୍ର ବୋଧ କଲା, ତାର ଦୂତ ହୋଇ ଆସି ମୋ ଆଗରେ ବଡ ବଡ କଥା କହୁଛୁ
1: କଥା କହୁଛୁ
0: ତତେ ଟିକିଏ ଲାଜ ଲାଗୁନି?
1: ଲାଜ ଲାଗୁନି?
0: ରେ ଅଙ୍ଗଦ, ତୁ ଯଦି ପାରିଥାନ୍ତୁ ତାହେଲେ ସେ ରାମଚନ୍ଦ୍ର ପ୍ରତିଶୋଧ
1: ନେଇଥାନ୍ତୁ।
0: ସେତେବେଳେ ଅଙ୍ଗଦ ବିଚାର କଲା,
1: କଣ ବୋଲି
0: ଏ ଚଣ୍ଡାଳର ମରଣ ନିକଟ ଆସି ପହଞ୍ଚି ଗଲାଣି। ମରଣ ନିକଟ

0: ଅଙ୍ଗଦ ସେ ରାମଚନ୍ଦ୍ର ସୀତାଙ୍କୁ କୋଉଠୁ ଆଣିଲା?
1: କୋଉଠୁ ଆଣିଲା?
0: ପାଗଳ ବୋଲି ଜାଣି ତାର ତାତ ଜନନୀ
1: ତଡ଼ିବ ନରେ ଦେଲେ ବାସ।
0: ସେ ରାମଚନ୍ଦ୍ର ଗୋଟିଏ ପାଗଳ ବୋଲି ତାର ବାପା ମାଙ୍କୁ ବଣଙ୍କୁ ପଠେଇ ଦେଇଥିଲେ। ହରିପି ଜଟିଆଟା ଜଟିକା ରମଣୀଟା
1: ମୋ ଭଗ୍ନୀ ଦର୍ପ କଲା ନାଶ ସେ ମନ୍ଦମତୀ।
0: ସେ ହରିପି ଜଟହରି ରାମ ଯଦି ଦଶରଥର ତାଙ୍କର ପୁଅ ହେଇଥାନ୍ତା, ଯଦି ରାଜଗାଦୀରେ ବସିବା ପାଇଁ ଯୋଗ୍ୟ ହେଇଥାନ୍ତା, ତାକୁ ମାରିଚ ଭିଆଇଲା ଛନ୍ଦ। ମାରିଚ ବୋଲି ଗୋଟେ ରାକ୍ଷସ ତାକୁ ଛନ୍ଦ ଭିଆଇଲା। ମୃଗ ବୋଲି ଗୋଡ଼ାଏ କେମନ୍ତ ପାଗଳ
1: ଜାଣିଲି ଚକ୍ଷୁ ଥାଉ ଅନ୍ଧ,
0: ତାକୁ ମାଂସ କରି ଖାଇବ ବୋଲି ମୃଗ ବୋଲି ଗୋଡ଼ଉଛି।

0: ରାବଣ ଏହିପରି କଟୁତି ଶୁଣି ଅଙ୍ଗ ସହ୍ୟ କରିପାରିଲା ନାହିଁ, ଅଙ୍ଗକୁ ଦ୍ୱିଗୁଣ ଫୁଲେଇ ଦେଲା। ଆଜି ରାବଣ ଉପରକୁ କ୍ଷଣ କାନ୍ତିରୁ ଜିଣା ଝଟତି ପିଟି ଦେଲା।
1: ରାବଣ ଦର୍ପଲା ନାସ ସେ ବାଳି ସୁ
0: ରାବଣ ଉପରକୁ ଫକକିନା ଡେଇଁ ପଡି ରାବଣକୁ ଦୁଇ ଚାରି ବିଧା ପ୍ରହାର କଲା। ସେତେବେଳେ ରାବଣ ଦର୍ପ ସୁନା ହେଇଗଲା। ରାବଣ ଯେତେବେଳେ ମୁଛା ହେଇ ପଡିଯାଇଛି, ରାବଣର କିରଟି ମୁକୁଟ ଧରି ଅଙ୍ଗଦ ଆଜି ରାମଚନ୍ଦ୍ର ନିକଟକୁ ଚାଲି ଯାଉଛନ୍ତି। କବି କହୁଛନ୍ତି, ହେ ଅଙ୍ଗଦ, ସେ ରାମଚନ୍ଦ୍ରଙ୍କର ପଦାରବିନ୍ଦକୁ ଭୁଲି ଯାଅ ନାହିଁ। ଏଇଟା କି ବର୍ଣ୍ଣନା କଲେ? ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ବର୍ଣ୍ଣନା କଲେ ବୋଲି କହିଲେ, କିନ୍ତୁ ସେ ତ ଲେଖି ନାହାନ୍ତି। ତାଙ୍କ ଅଞ୍ଚଳର ଜଣେ କାଳଘୁଡ଼ିକି ମାଷ୍ଟର ସେଇ ରାଜାଙ୍କ ନାମରେ ପ୍ରଣୀତ କରିଥିଲେ।
2: ଶୁଣୁଥିଲେ ଲୋକଗୀତ କ୍ରମରେ ଘୁଡ଼ୁକି ପରିବେଷଣ କରିଥିଲେ ନୀଳକଣ୍ଠ ତରାଇ ଏବଂ ତାଙ୍କର ସାଥୀମାନେ। ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ମହିଳା ମୂଳ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନା କରୁଛନ୍ତି ନେହିତା ପରବିନ।
3: हर घर में कई कहानियां होती हैं, कुछ पुरानी यादें, कुछ नए लम्हे। हर दीवार हर कोना दास्तां बयां करता है
4: और इन पलों की मजबूत नींव है चेटिनाड सीमेंट का मैक्स रिच सीमेंट। 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस फॉर योर होम।
5: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳ କାରଣୀ ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10% ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।

ଶ୍ରଦ୍ଧାମଣି, ଯୁବପିଢ଼ି ହେଉଛନ୍ତି ଜାତିର ଶକ୍ତି, ସମାଜର ଭରସା ଏବଂ ଆଗାମୀ ଦିନର ଭବିଷ୍ୟତ। ଯେଉଁ ସମାଜର ଯୁବଶକ୍ତି ସଚେତନ, ଶିକ୍ଷିତ, ଦାୟିତ୍ୱବାନ ଓ ନୈତିକ ମୂଲ୍ୟବୋଧରେ ପରିପୂର୍ଣ୍ଣ, ସେହି ସମାଜ ସଦା ପ୍ରଗତିର ପଥରେ ଆଗେଇ ଚାଲିଥାଏ। ହେଲେ ପୁଣି ଆଜିର ଯୁବପିଢ଼ିଙ୍କ ପାଖରେ ଜ୍ଞାନ, ପ୍ରଯୁକ୍ତି, ସୃଜନଶୀଳତା ଓ ଅସୀମ ସମ୍ଭାବନା ରହିଛି। ଏହି ଶକ୍ତିକୁ ସଠିକ୍ ଦିଗରେ ପରିଚାଳିତ କରିବା ହିଁ ସେମାନଙ୍କର ସବୁଠାରୁ ବଡ଼ ଦାୟିତ୍ୱ। ହଁ ଭଉଣୀ, ଶିକ୍ଷା କେବଳ ଚାକିରି ପାଇବାର ମାଧ୍ୟମ ନୁହେଁ, ଏହା ଜଣେ ଭଲ ମଣିଷ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳେ। ତେବେ ଭଉଣୀ, ଯୁବପିଢ଼ିଙ୍କ ଉଚିତ ଜ୍ଞାନ ସହିତ ମାନବିକତା, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ବିକଶିତ କରିଥାଏ। ଭଉଣୀ, ଆଜି ସମାଜରେ ବେକାରୀ, ପରିବେଶ ପ୍ରଦୂଷଣ, ନିଶାଶକ୍ତି, ଅନ୍ଧବିଶ୍ୱାସ, ସାମାଜିକ ବୈଷମ୍ୟ ଓ ସାଇବର ଅପରାଧ ଭଳି ଅନେକ ସମସ୍ୟା ଦେଖାଦେଉଛି। ଏହିସବୁ ଚ୍ୟାଲେଞ୍ଜକୁ ସାହସ, ସଚେତନତା ଓ ନୂତନ ଚିନ୍ତାଧାରା ସହ ମୁକାବିଲା କରିବାରେ ଯୁବପିଢ଼ିଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ସେମାନେ ସମାଜରେ ସଚେତନତା ସୃଷ୍ଟି କରିପାରିବେ, ସ୍ୱେଚ୍ଛାସେବୀ କାର୍ଯ୍ୟରେ ଯୋଗ ଦେଇପାରିବେ ଏବଂ ସମସ୍ତଙ୍କୁ ସକାରାତ୍ମକ ପଥରେ ପ୍ରେରିତ କରିପାରିବେ। ବିଶେଷ କରି ନିଶାମୁକ୍ତ ଜୀବନ ଗଢ଼ିବା ଯୁବପିଢ଼ିଙ୍କ ଏକ ବଡ଼ ଦାୟିତ୍ୱ। ମଦ୍ୟପାନ, ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କେବଳ ଶରୀରକୁ ନୁହେଁ, ପରିବାର ଓ ସମାଜକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ସେଥିପାଇଁ ମୁଁ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଓ ସମାଜ ସେବା ଭଳି ସକାରାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆବଶ୍ୟକ। ତେବେ ପୁଣି ଏହି ସମାଜର ପ୍ରଗତିରେ ଯୁବପିଢ଼ିଙ୍କ ଦାୟିତ୍ୱ ସବୁ କ'ଣ ରହିଛି, ଆଜି ଆମେ ଆଲୋଚନା କରିବା ପ୍ରିୟଙ୍କା ଭଉଣୀଙ୍କ ସହିତ। ଆସନ୍ତୁ ତାଙ୍କଠୁ ଜାଣିବୁଝିବା।

0: ମ୍ୟାଡାମ ନମସ୍କାର।
1: ହଁ ନମସ୍କାର, ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
0: ଆଜ୍ଞା,
1: ଭଉଣୀ ଆପଣଙ୍କ ପରିଚୟଟା ଦିଅନ୍ତୁ।
0: ମୋ ନାଁ ପ୍ରିୟଙ୍କା ପ୍ରିୟଦର୍ଶୀ ସ୍ୱାଇଁ, ଘର କେନ୍ଦ୍ରାପଡ଼ା। ଏବେ ଏବେ ଏଇ ବର୍ଷ ପିଜି ସରିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗରେ।
1: ଆଜ୍ଞା, ବହୁତ ସୁନ୍ଦର। ଆପଣ ଜାଣିଥିବେ ଆମର ଆଜିର ବିଷୟବସ୍ତୁ ରହିଛି ସମାଜର ପ୍ରଗତିରେ ଯୁବପିଢ଼ିଙ୍କ ଭୂମିକା। ତ ଆପଣଙ୍କ ମତରେ ସମାଜର ପ୍ରଗତିରେ ଯୁବପିଢ଼ିଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଭାବୁଛନ୍ତି ଆପଣ?
0: ଯଦି ସମାଜ କଥାରେ ଯୁବପିଢ଼ିଙ୍କୁ ଯୋଡ଼ାଯାଏ, ତାହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯୁବପିଢ଼ିଙ୍କ ଭୂମିକା। କାହିଁକିନା ସେମାନେ ହେଉଛନ୍ତି ସମାଜର ମେରୁଦଣ୍ଡ, ସେମାନେ ଦେଶର ସମ୍ପତ୍ତି, ସେମାନେ ଦେଶର ଶକ୍ତି, ସେମାନେ ବି ଦେଶର ଭବିଷ୍ୟତ। ସେମାନଙ୍କ ଉପରେ ହିଁ ଦେଶର ଭବିଷ୍ୟତ ନିର୍ଭର କରୁଛି। ସେମାନଙ୍କର ଶିକ୍ଷା, ସୃଜନଶୀଳତା, ଦକ୍ଷତା, ଦାୟିତ୍ୱ ପ୍ରତି ସଚେତନତା ଆଉ ନୈତିକ ମୂଲ୍ୟବୋଧ ଯଦି ଠିକ ରହିବ, ସେ ଦେଶର ସର୍ବାଗ୍ର ଉନ୍ନତି ହେବ ବୋଲି ମୁଁ ଭାବେ।
1: ଆଜ୍ଞା, ହେଲେ ଆଜିର ଯୁବପିଢ଼ି ସମାଜ ପ୍ରତି ନିଜ ଦାୟିତ୍ୱ କିପରି ପାଳନ କରିପାରିବେ?
0: ଯଦି ସେମାନଙ୍କ ଦାୟିତ୍ୱ ପରାୟଣତା ଠିକ ରହିବ, ସେମାନେ ଯଦି

0: ସମାଜ ବିକାଶରେ ଯୁବଶକ୍ତିର ଅବଦାନ କିପରି ହେବା ଦରକାର?
1: ଦେଶ ଭବିଷ୍ୟତ ହେଉଛି ଯୁବପିଢି, ସେମାନଙ୍କ ଚିନ୍ତାଧାରା, ସେମାନଙ୍କ ଦକ୍ଷତା ଦେଶର ଉନ୍ନତିରେ ସହାୟକ ହେବ, ଏଇଟା ତ ସମ୍ପୂର୍ଣ୍ଣ କଥା। ସେମାନେ ଯଦି ଉଚ୍ଚ ଶିକ୍ଷା କରି ସେଇ ତାଙ୍କ ଶିକ୍ଷା ବଳରେ ଦେଶର ପ୍ରଯୁକ୍ତି ବିଦ୍ୟା ବିଜ୍ଞାନକୁ ଉପଯୋଗ କରିକି ନିଜେ ସ୍ୱାବଲମ୍ବୀ ହେଇପାରିବେ, ଆଉ ଛୋଟ ଉଦ୍ୟୋଗ ଖୋଲିପାରିବେ, ଆଉ ସେଇ ଉଦ୍ୟୋଗ ବଳରେ ଅନ୍ୟମାନଙ୍କୁ ମଧ୍ୟ କାମ ଯୋଗେଇ ଦେବେ, ଦେଶର ଯୁବପିଢ଼ିଙ୍କ ଅବଦାନ ବି ରହିବ ବୋଲି।
0: ଆଜ୍ଞା ଆଜ୍ଞା, ଶିକ୍ଷା ଯୁବପିଢ଼ିଙ୍କୁ ସମାଜ ପ୍ରତି ଦାୟିତ୍ୱବାନ କରିବାରେ କିପରି ସାହାଯ୍ୟ କରିଥାଏ?
1: ଆମେ ପାଠ ବୋଲି ସେ ପାଠ ପଢା ବହି ଭିତରେ ଶିକ୍ଷା ସୀମିତ ନୁହେଁ, ଶିକ୍ଷାର ପରିସର ବ୍ୟାପକ। ଯୁବପିଢ଼ିଙ୍କର ନୈତିକ ମୂଲ୍ୟବୋଧ ବଢାଏ ସେଇ ଶିକ୍ଷା, ସେମାନଙ୍କୁ ଶୃଙ୍ଖଳିତ କରେ, ତାଙ୍କ ଚରିତ୍ରକୁ ଗଠନ କରେ। ଯଦି ଏସବୁ କରେ ତେବେ ସମାଜରେ ସମାନତା ଦେଖେଇବି ଶିକ୍ଷା ଯୁବପିଢ଼ିଙ୍କୁ ଶିକ୍ଷିତ କରିକି, ଆଉ ଯୁବପିଢ଼ି ମାନେ ଅନ୍ଧବିଶ୍ୱାସକୁ ବିରୋଧ କରନ୍ତି ଶିକ୍ଷା ଦ୍ୱାରା, ସେମାନେ ନିଷ୍ଠାର ସମାଜସେବୀ ହୋଇପାରନ୍ତି ସେଇ ଶିକ୍ଷା ଦ୍ୱାରା, ସ୍ୱାବଲମ୍ବୀ ହୁଅନ୍ତି, ଦେଶ ପାଇଁ କାମ କରନ୍ତି। ଶିକ୍ଷାର ମହତ୍ଵ ସବୁବେଳ ପାଇଁ ଯୁବପିଢ଼ିଙ୍କ ପାଖରେ ରହିବ।
0: ଆଜ୍ଞା, ସାମାଜିକ ସମସ୍ୟା ଯଥା ବେକାରୀ, ନିଶାଶକ୍ତି, ଅଶିକ୍ଷା ଦୂର କରିବାରେ ଯୁବପିଢ଼ି କେମିତି ସେମାନଙ୍କର ଭୂମିକା ନେଇପାରିବେ?
1: ବର୍ତ୍ତମାନ ସମୟରେ କଣ ହଉଛି ନା, ବହୁତ ପିଲା ପାଠ ପଢୁଛନ୍ତି କିନ୍ତୁ ପାଠ ପଢିଲା ପରେ ବି ଘରେ ବସୁଛନ୍ତି, ଏଇଟା ଚାଲିଛି। ସେମାନେ ଯଦି ବେକାରୀ ହିସାବରେ ନ ରହି ଛୋଟ ଉଦ୍ୟୋଗ ଗୋଟେ ଖୋଲନ୍ତେ, ଆଉ କୃଷି ଭିତ୍ତିକ ଯେକୌଣସି ଚାଷ କରନ୍ତେ, ମାଛ ଚାଷ କି ଧାନ ଚାଷ କି ଯେକୌଣସି ଚାଷ କରନ୍ତେ, ତାହେଲେ ନିଜେ ବି କାମ କରିବା ସହିତ ନିଜେ ରୋଜଗାର କରନ୍ତେ, ଆଉ ଅନ୍ୟମାନଙ୍କୁ ବି କିଛି ରୋଜଗାର କରିବାରେ ସାହାଯ୍ୟ କରନ୍ତେ।
0: ଆଜ୍ଞା।
1: ତା ସହିତ ନିଶାଶକ୍ତି, ନିଶାଶକ୍ତ କଥା ଯଦି କହିବା, ତାହେଲେ ସମାଜରେ ଯଦି ଯୁବପିଢ଼ି ମାନେ ନିଶାଶକ୍ତ ହେବେ ସେମାନେ ମାର୍ପିଟ କରିବେ, ଗୁଣ୍ଡାଗୁଡ଼ି କରିବେ, ତେଣୁ ସେମାନେ ବି ନିଶାଶକ୍ତ ହେବେ, ମଦ ଗଞ୍ଜେଇ ସିଗାରେଟ ଠାରୁ ଦୂରେ ରହିବେ। ଆଉ ଏବେ ତ ବ୍ରାଉନ ସୁଗାର, ବିଶେଷ କରି ୟୁନିଭର୍ସିଟି ମାନଙ୍କରେ ବ୍ରାଉନ ସୁଗାର ମାନେ ବ୍ୟାପିଛି, ଲୋକମାନେ ଜାଣିପାରୁନାହାନ୍ତି କିନ୍ତୁ ଜାଣିପାରିବେ ଚାଲିଛି। ଆମ ଉତ୍କଳ ୟୁନିଭର୍ସିଟି ମଧ୍ୟରେ ଏମିତି ବାହାରିଥିଲା, ତେଣୁ ସେମାନେ ନିଜେ ଛାଡିବା ସହିତ ଅନ୍ୟମାନଙ୍କୁ ଛାଡିବା ପାଇଁ ପ୍ରଭାବ ପଡିବ, ଏଇଟା ହେଉଛି ଉଚିତ ହେବ।
0: ଆଜ୍ଞା।
1: ଆଉ ହେଲା ଅଶିକ୍ଷା, ସମାଜରେ ଅଶିକ୍ଷାକୁ ଦୂରେଇବା ପାଇଁ ନିରକ୍ଷର ମାନଙ୍କୁ ସେମାନେ ସାକ୍ଷର କରିବାକୁ ଚେଷ୍ଟା କରିବେ, ଯୋଉ ପିଲାମାନେ ରହିଯାଉଛନ୍ତି ବସ୍ତି ଏରିଆରେ ପାଠ ପଢୁନାହାନ୍ତି, ସେମାନଙ୍କୁ ସ୍କୁଲକୁ କେମିତି କୋଉ କୌଶଳରେ ନେଲେ ପିଲାମାନେ ପଢିବାକୁ ଆଗ୍ରହ କରିବେ ସେଇଟା ସେମାନେ ଦେଖିଲେ ଭଲ ହେବ। ଆଉ ପୌଢ଼ ଶିକ୍ଷାର ପ୍ରଚଳନ ବି କରିବା, ପୌଢ଼ ଶିକ୍ଷା ମାନେ ବୃଦ୍ଧ ବୃଦ୍ଧଙ୍କ ଯୋଉମାନେ ନିରକ୍ଷର ରହିଯାଉଛନ୍ତି, ଏମିତି ହେଲେ ଅଶିକ୍ଷା ବି ଦୂର ହେଇପାରିବ।
0: ଆଜ୍ଞା, ବହୁତ ଭଲ କଥାରେ କହିଲେ ଆପଣ। ଏବେ କୁହନ୍ତୁ, ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ସକାରାତ୍ମକ ବ୍ୟବହାର ଦ୍ୱାରା ଯୁବପିଢ଼ି ସମାଜକୁ କେମିତି ଆଗକୁ ନେଇପାରିବେ?
1: ସୋସିଆଲ ମିଡିଆ ତ କହିଲେ ଏବେ ଛୋଟ ଯୋଉ ଛୁଆ ଜନ୍ମ ହଉଛି ସିଏ ଆରମ୍ଭ କରୁଛି, ସିଏ ଦେଖୁଛି ସୋସିଆଲ ମିଡିଆ, ଯୋଉମାନେ ବୃଦ୍ଧ ବୃଦ୍ଧ ହେଲେଣି ସେମାନେ ବି ସୋସିଆଲ ମିଡିଆ ସହିତ ଜଡିତ, ତେଣୁ ଯୁବପିଢ଼ି ମାନେ ବିଶେଷ ଭାବରେ ଅଧିକ ଜଡିତ। ସେମାନେ ଯଦି ସୋସିଆଲ ମିଡିଆକୁ ନେଇକି ଖରାପ ବ୍ୟବହାର ନ କରିକି ଯଦି ଭଲ ବ୍ୟବହାର କରନ୍ତେ, ଯେମିତିକି ସାମାଜିକ ସଚେତନତା, ଜନସଚେତନତା, ମାନେ ଯେକୌଣସି କୌଣସି କାର୍ଯ୍ୟକ୍ରମ ହେଲା କି ବାତ୍ୟା ବନ୍ୟା ହେଲା ଏଇଠି ତାକିଦେ, ସାମାଜିକ ସଚେତନତା, ସଠିକ ସୂଚନା ପ୍ରଚାର କରିବେ, ମାନେ ମିଥ୍ୟା ସୂଚନାର ପ୍ରଚାର କରିବେନି, ତାପରେ ତାହେଲେ ସଦୁପଯୋଗ ହେଇପାରିବ ସୋସିଆଲ ମିଡିଆର।
0: ଆଜ୍ଞା।
1: ଯଦି ସୋସିଆଲ ମିଡିଆ ଦ୍ୱାରା ବି ଜଣେ ପାଠ ପଢାଏ ତାହେଲେ ସିଏ ନିଜେ ସ୍ୱାବଲମ୍ବୀ ହେଇପାରିବ, ତାପରେ ଅନ୍ୟ ଯୋଉମାନେ ଟିକେ ପାଠରେ ନିଶ୍ଚୟ ସେମାନେ ପଢିକି କିଛି ଶିକ୍ଷା ଗ୍ରହଣ କରିପାରିବେ।
0: ମାନେ ଆପଣ କହିବାର ଅର୍ଥ ହଉଛି କି ସୋସିଆଲ ମିଡିଆ ଦ୍ୱାରା ଲୋକ ଭଲ ୱେରେ ବି ଯାଇପାରୁଛନ୍ତି, ଆଉ କିଛି ସେମାନଙ୍କ ସହିତ ଜଡିତ ହେଇକିରି ଖରାପ ୱେରେ ବି ଯାଇପାରୁଛନ୍ତି।
1: ଯାଉଛନ୍ତି।

0: ନା କେମିତି କରାଯାଇ ପାରିବ ସେଇଟା ବି ଯୁବପିଢ଼ି ଧ୍ୟାନ ଦେବା ଆବଶ୍ୟକ।
1: ଏଇ ମହଙ୍ଗା ଯୁଗରେ ତ ଶକ୍ତି ସଞ୍ଚୟ କରିବା ଦରକାର।
0: ଆଜ୍ଞା
1: ସମାଜରେ ନୈତିକ ମୂଲ୍ୟବୋଧ ଓ ମାନବିକତା ବଜାୟ ରଖିବାରେ ଯୁବପିଢ଼ି କିପରି ଅବଦାନ ଦେଇପାରିବେ?
0: ନୈତିକ ମୂଲ୍ୟବୋଧ ଓ ମାନବିକତା ବିନା ସମାଜ ବେଶୀ ଦିନ ଟିକି ପାରେ ନା, ତେଣୁ ଯୁବପିଢ଼ି ଭିତରେ ମାନବିକତା ଗୁଣାବଳୀ ଯଦି ରହିବ ସେ ସମାଜରେ ଯେଉଁ ସନ୍ତୁଳନଟା ସେଇଟା ଠିକ ଭାବେ ବଜାୟ ରହିବ। ଯଦି ଯୁବପିଢ଼ି ପରୋପକାରୀ ହେବେ, ସତ୍ୟନିଷ୍ଠ ହେବେ, ସଚ୍ଚୋଟ ହେବେ, ନିଶା ସେବନ ସେଇଟା ହିଁ ସବୁଠାରୁ ସମାଜରୁ ଦୁର୍ବଳ ଅର୍ଥ, ନିଶା ସେବନ ଯଦି ଦୂରେଇ ରହିବେ ତାହେଲେ ନୈତିକ ମୂଲ୍ୟବୋଧ ଠିକ ରହିବ। ଆଉ ପାରିବାରିକ ବନ୍ଧନ ଆଉ ଚତୁର୍ଥର ମଣିଷ ମାନଙ୍କୁ ଉପଯୁକ୍ତ ସ୍ନେହ ଦେବେ, ସମ୍ମାନ ଦେବେ, ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ପୋଷଣ କରିବେ, ଏବେ ନୀତି ଆଦର୍ଶକୁ ନେଇ ଯୁବପିଢ଼ି ଅଗ୍ରଗତି କଲେ ଗୋଟିଏ ସମାଜର ପ୍ରଗତି ନିହାତି ହେବ।
1: ଏବେ କୁହନ୍ତୁ, ସ୍ୱେଚ୍ଛାସେବୀ କାର୍ଯ୍ୟକଳାପ ଯୁବପିଢ଼ିଙ୍କ ବ୍ୟକ୍ତିତ୍ୱ ଓ ସମାଜ ଗଠନରେ କିପରି ସାହାଯ୍ୟ କରିଥାଏ?
0: ବିନା ସ୍ୱାର୍ଥ କାର୍ଯ୍ୟ କରିବା ହେଉଛି ସ୍ୱେଚ୍ଛାସେବୀ କାର୍ଯ୍ୟ।
1: ହଁ ହଁ
0: ସେଇ ସ୍ୱେଚ୍ଛାସେବୀ ଭାବରେ ଆମର ଯୁବତୀ ଯଦି ସେବା କରିବେ, ଅସହାୟ ଦରିଦ୍ର ଭିନ୍ନକ୍ଷମ ପାଇଁ କାର୍ଯ୍ୟ କରିବେ, ତେବେ ଉତ୍ତମ ସମାଜର ଲକ୍ଷଣ ହେଉଛି ସେଇଟା। ବନ୍ୟା ବିପର୍ଯ୍ୟୟରେ ମଣିଷଙ୍କ ପାଖରେ ଠିଆ ହେବା ହେଉ, କି ରକ୍ତଦାନ, କି ବୃକ୍ଷରୋପଣ ଆଦି କରିବା ଦ୍ୱାରା ଅନେକାଂଶର ସମାଜ ମଙ୍ଗଳ ହୋଇପାରେ। ତେଣୁ ଯୁବପିଢ଼ି ସମାଜ ପାଇଁ କାମ କରିଲେ ଜଣେ ଉତ୍ତମ ନାଗରିକ ହେବେ ଆଉ ସୁସଂଗଠିତ ସମାଜ ଗଠନରେ ମଧ୍ୟ ଭାଗିଦାର ହେବେ, ଏଇଟା ମୁଁ ଭାବୁଛି।
1: ଆଜ୍ଞା, ଠିକ କହିଲେ ଆପଣ। ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଗୁଣ ବିକାଶ ପାଇଁ କ'ଣ କରିବା ଆବଶ୍ୟକ?
0: ଗୋଟେ ସମୃଦ୍ଧ ଦେଶ ଗଠନ ପାଇଁ ଯୁବପିଢ଼ିଙ୍କ ଅବଦାନ ନିହାତି ଆବଶ୍ୟକ, ପୁଣି ବିନା ନେତୃତ୍ୱରେ ବି ସୁସ୍ଥ ସମାଜ ଗଠନ ହୋଇପାରିବନି। ତେଣୁ ଯୁବପିଢ଼ି ନେତୃତ୍ୱ ମନୋଭାବ ନେଇ ସମାଜ ସେବା କରିବା ଆବଶ୍ୟକ। ନେତୃତ୍ୱ ବି ସମସ୍ତେ ନେଇପାରନ୍ତି ନାହିଁ, ଯଦି ଜଣଙ୍କ ଭିତରେ ସେବା ଭାବ ନାହିଁ ସେ କି ପ୍ରକାର ନେତୃତ୍ୱ ନେଇପାରିବ? ଯଦି ପରୋପକାରୀ ମନୋଭାବ ଭିତରେ ଅଛି, ନୀତି ନିଷ୍ଠା ଅଛି, ଦାୟିତ୍ୱବୋଧ ଅଛି, ଶୃଙ୍ଖଳିତ ଆଚରଣ ଅଛି, ତ ସିଏ ହିଁ ନେତୃତ୍ୱ ନେଇପାରିବ ବୋଲି ଠିକ ଭାବେ। ତେଣୁ ଯୁବପିଢ଼ି ଦେଶର ପ୍ରଗତି ପାଇଁ ନୀତି ନିଷ୍ଠା ଭାବେ ଆଗେଇ ଆସିବା ଦରକାର।
1: ଠିକ କରେ। ଆଚ୍ଛା, ଆମର ଆତ୍ମନିର୍ଭର ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା କ'ଣ?
0: ଆଗରୁ କହିଲି ଯୁବପିଢ଼ି ଯଦି ଆତ୍ମଉଦ୍ୟୋଗୀ ଯଦି ହବ ତାହେଲେ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବ। ତାପରେ ତେବେ ଆମ ଦେଶର ଲୋକ ବାହାରକୁ କାହିଁକି ଯିବେ, ବର୍ତ୍ତମାନ ବହୁତ ବାହାରକୁ ପଳେଇ ଯାଉଛନ୍ତି। ତାପରେ ଅଧିକ ଦରମା ଆଶାରେ ଦେଶ ବାହାରକୁ ଯାଉଛନ୍ତି, ସେମାନେ ଦେଶରେ ଯଦି ରହି କାମ କରିବେ ଦେଶର ଉନ୍ନତି ହବ, ସେଇ ଜ୍ଞାନ କୌଶଳ ଯୋଉ ପଢିଥିବେ ସେଇଟା ଦେଶର କାର୍ଯ୍ୟରେ ହିଁ ଲଗେଇବ, ଅନ୍ୟ ଦେଶର କାର୍ଯ୍ୟରେ ଯଦି ଲଗଉଛନ୍ତି ତାହେଲେ ଅନ୍ୟ ଦେଶର ହିଁ ଉନ୍ନତି ହେଉଛି। ତେଣୁ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର କରିବା ଆବଶ୍ୟକ, ଦେଶର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବଳରେ ନୂଆ କିଛି କରିବା ବି ଆବଶ୍ୟକ, ତାହାକି ଯୁବପିଢ଼ି ହିଁ କରିପାରିବେ।
1: ଆଜ୍ଞା, ଶେଷରେ କୁହନ୍ତୁ, ଯୁବପିଢ଼ିଙ୍କ ପାଇଁ ଆପଣଙ୍କ ବିଶେଷ ବାର୍ତ୍ତା କ'ଣ ରହିବ ସେମାନଙ୍କ ପାଇଁ?
0: ଆମ ନିଜ ଦେଶ ଆଉ ନିଜ ଭବିଷ୍ୟତ ଆମ ନିଜ ହାତରେ, ଯଦି ଆମେ ସଚେତନ ନାଗରିକ ଭାବରେ ଦେଶ ପାଇଁ କାମ କରିବା ଦେଶର ବିକାଶ ସୁନିଶ୍ଚିତ। ମୁଁ ମଧ୍ୟ ସେଇ ଯୁବପିଢ଼ିର ଅନ୍ତର୍ଗତ,
1: ହଁ ହଁ
0: ସେମାନଙ୍କ ପାଇଁ ବାର୍ତ୍ତା ଆଉ କଣ ରଖିପାରିବି,
1: ଆଜ୍ଞା
0: ସେମାନଙ୍କ ସାମ୍ନାରେ ଦେଶ ଆଉ ସମାଜ, ସେମାନଙ୍କ ସାମ୍ନାରେ ହିଁ ଆମ ଦେଶ ଅଛି।
1: ଆଜ୍ଞା
0: ସୁସ୍ଥ ସମାଜ ପାଇଁ ସେମାନେ ହିଁ ଜାଗ୍ରତ ରହିବା ଆବଶ୍ୟକ, ଅହିଂସା ସୁନୀତି ମାନବିକତା ସେମାନେ ପାଠ୍ୟ କରିବା ଆବଶ୍ୟକ, ସବୁବେଳେ ମନେ ରହିବା ଆବଶ୍ୟକ ଯେ ମୋ ସାମ୍ନାରେ ମୋ ଦେଶ ଅଛି, ମୋ ସମାଜ ଅଛି, ମୋ ପରିବାର ଅଛି, ଆଉ ତା ଭିତରେ କଣ କରିବା ଆବଶ୍ୟକ ସେମାନେ ନିଜେ ହିଁ ଭାବିବା ଦରକାର।
1: ଭାବିବା ଦରକାର। ହଁ, ବହୁତ ଭଲ କଥା କହିଲେ ଆପଣ। ବହୁତ ସୁନ୍ଦର ଆଲୋଚନା ଥିଲା ଆପଣଙ୍କର, ବହୁତ ଭଲ ବିଚାର ଥିଲା।

ହଁ ଭଉଣୀ, ପ୍ରିୟଙ୍କ ଭଉଣୀ ତ ବହୁତ କିଛି କହିଲେ। ପରିବେଶ ସୁରକ୍ଷା ମଧ୍ୟ ସେମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ, ଯେମିତି ବୃକ୍ଷରୋପଣ, ଜଳ ସଂରକ୍ଷଣ, ପ୍ଲାଷ୍ଟିକର କମ୍ ବ୍ୟବହାର ଓ ପରିବେଶ ସଚେତନତା ସୃଷ୍ଟି କରି ସେମାନେ ଏକ ସୁସ୍ଥ ସବୁଜ ସମାଜ ଗଢ଼ିପାରିବେ। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆର ସଠିକ୍ ବ୍ୟବହାର ମଧ୍ୟ ଯୁବପିଢ଼ିଙ୍କ ଦାୟିତ୍ୱ। ଭୁଲ ଖବର ପ୍ରଚାର ନ କରି ସମାଜ ପାଇଁ ଉପଯୋଗୀ ସୂଚନା ଓ ପ୍ରେରଣାଦାୟକ ବାର୍ତ୍ତା ପ୍ରସାର କରିବା ଆବଶ୍ୟକ। ଶେଷରେ ଭଉଣୀ, ମୁଁ ଏତିକି କହିବାକୁ ଚାହିଁବି, ସମାଜର ପ୍ରଗତି କେବଳ ସରକାରଙ୍କ ପ୍ରୟାସରେ ସମ୍ଭବ ନୁହେଁ, ଏଥିପାଇଁ ପ୍ରତ୍ୟେକ ଯୁବକ ଯୁବତୀଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ। ଯୁବପିଢ଼ି ଯଦି ସତ୍ୟନିଷ୍ଠା, ପରିଶ୍ରମ, ଶୃଙ୍ଖଳା ଓ ଦେଶପ୍ରେମକୁ ଆପଣାଇବେ, ତେବେ ଏକ ସମୃଦ୍ଧ, ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଢ଼ି ଉଠିବ। ତେବେ ଭଉଣୀ, ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା ଯେ ନିଜକୁ ଗଢ଼ିବା, ସମାଜକୁ ବଦଳାଇବା ଏବଂ ଦେଶର ପ୍ରଗତିରେ ସହଭାଗୀ ହେବା। ତେବେ ଚାଲନ୍ତୁ ଶ୍ରୋତା ଭଉଣୀ, ଆଜି ତ ସମୟ ଆସିଲାଣି ଆଜିର ଆମ କାର୍ଯ୍ୟକ୍ରମକୁ ଆଉ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।

0: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000 ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲରେ ବେଲଜିୟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବା ବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
1: ମୈଁ ଗର୍ବଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋଙ୍କୁ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହୀ ହେ। आज सुबह मुझे आदर के साथ इंडोनेशिया का सर्वोच्च सम्मान दिया गया है। ये सम्मान कोटि कोटि भारतवासियों का है, इंडोनेशिया के लोगों की भावनाओं का है।
0: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି, ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ୍ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018 ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି, ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆ

0: ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଟଙ୍କ ପ୍ରତିଯୋଗିତା 2026 ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଟ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଟ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଏହାଦ୍ୱାରା ଐତିହାସିକ ଡୁରାଣ୍ଟ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଟ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
1: ଫୁଟବଲ ବିଶ୍ୱ କେ ସବସେ ଲୋକପ୍ରିୟ ଖେଲ ମେ ସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଓ ଖେଲ ଭାବନା କା ଏକ ଅନୁପମ ଉଦାହରଣ ହେ। ଫୁଟବଲ ଲୋକଙ୍କୁ ଏକ ଦୂସରେ ସେ ଯୋଡ଼ତା। ଖେଲ ଭାବନା କା ମହତ୍ତ୍ୱ କେବଳ ଖେଲ ତ ସୀମିତ ନାହିଁ, ଏ ଏକ ମହତ୍ତ୍ୱପୂର୍ଣ୍ଣ ଜୀବନ ମୂଲ୍ୟ ହେ ଯୋ ଆମେ ସମାନତା ସହଯୋଗ ଓ ବିପରୀତ ପରିସ୍ଥିତିଓ ମେ ବି ଦୃଢ଼ ବାନରେ ରହିକି ଶିଖ ଦେତା।
0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବେ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ ଦିଗରେ ସୃଜନଶୀଳ ଗ୍ରହଣୀୟତା ଓ ସହଭାଗିତା ସମ୍ପର୍କରେ ମତ ଉପସ୍ଥାପନ କରିବେ। ଗତକାଲି ଓ ଆଜି ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲଜିୟମ୍ ଆମେରିକାକୁ 4-1 ପରାସ୍ତ କରି

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ।
1: मध्य महाराष्ट्र के कुछ हिस्सों में आज तेज वर्षा हो सकती है। दिल्ली, हरियाणा, चंडीगढ़, पूर्वोत्तर भारत के कुछ हिस्सों, ओडिशा, पंजाब और उत्तर प्रदेश में भी मध्यम से तेज वर्षा की
0: संभावना। भुवनेश्वर ठारे दुई दिनिया जातीय कर्मशाला उद्घाटित। लोकसेवा भवन ठारे जारी रही पूर्वांचल परिषद स्टैंडिंग कमिटी गुरुत्वपूर्ण बैठक। लगाण वर्षा सत्वे राज्य में बन्या परिस्थिति उपुजी नाही। जलसंपद विभाग मुख्य जंत्री सूचना ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 20,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ, ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି, ଆମ ଓଡ଼ିଶାରେ 579 ପରିବେଶ ଉନ୍ନୟନ କମିଟି, ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 20,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି।

0: ଉପରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି, ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ, ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ା ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ୍ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3 ସ୍ଥାନ ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ୍ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜିବା ଲକ୍ଷ୍ୟରେ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
1: ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର
0: ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ, ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ଦିନ
0: ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡଠାରେ 3,24,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 4,50,000 କ୍ୟୁସେକ୍ ଜଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ
3: 109 ମିଲିମିଟର ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ସମୟ ମଧ୍ୟରେ ସମୁଦ୍ର ଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏ ସମୟ ମଧ୍ୟରେ ସମୁଦ୍ର ଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁନିଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡ ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥ ମଧ୍ୟ ଶୁଭାରମ୍ଭ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶ ପାଇଁ ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ନାଟ୍ୟଧାରା। ଆଜି ଶୁଣିଲେ ରାଧାପ୍ରେମ ଲୀଳାର ପ୍ରଥମ ଭାଗ। ପ୍ରସ୍ତୁତ କରିଥିଲେ ରାମଚନ୍ଦ୍ର ସାହୁ ଏବଂ ସାଥୀ। ଆକାଶବାଣୀ ବ୍ରହ୍ମପୁର। ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଟିକେ ପରେ
1: ବାବୁ ଆପଣଙ୍କ ଘର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: କାର୍ଯ୍ୟକ୍ରମ ସମ୍ପର୍କରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଆପଣମାନଙ୍କ ପାଇଁ କେତୋଟି ସୂଚନା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ଶ୍ରୋତାବନ୍ଧୁ ଗୀତା ପଟ୍ଟନାୟକ ଏବଂ ସାଥୀଙ୍କ କଣ୍ଠରେ ଶୁଣିଥିଲେ ଦେଶଭକ୍ତି ଗୀତଟିଏ। ଆକାଶବାଣୀ ବ୍ରହ୍ମପୁର, ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଶୁଣିପାରିବେ ଉଦୟ ଭାରତ, ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ। ତାହେଲେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ଶାସନତନ୍ତ୍ର ପୂର୍ବର ମହିଳା କଲ୍ୟାଣରୁ ମହିଳା ନେତୃତ୍ୱରେ ବିକାଶ ଆଡ଼କୁ ଏକ ବିପ୍ଲବାତ୍ମକ ପରିବର୍ତ୍ତନ ଆଣିଛି। ଏଥିନିମନ୍ତେ ବିଧିବଦ୍ଧ ଭାବେ ନାରୀର ଶିକ୍ଷା ଦକ୍ଷତା କୌଶଳକୁ ଅଭିବୃଦ୍ଧି କରି ନାରୀର ଯୋଗଦାନକୁ ସାମାଜିକ ଆର୍ଥିକ ଓ ରାଜନୈତିକ ସ୍ତରରେ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରରୁ ଅନେକ ନାରୀ କେନ୍ଦ୍ରିକ ଯୋଜନା ପ୍ରଣୟନ ହେଉଛି। ତଥାପି ଯଦି ଦେଖିବା ଏହି ରୂପାନ୍ତରଣର ତିନୋଟି ମୁଖ୍ୟ ସୋପାନ ରହିଛି, ଯେମିତିକି ପ୍ରଥମ ସୋପାନ ହିସାବରେ ଆମେ ଭାବିବା ସ୍ୱାସ୍ଥ୍ୟ ଶିକ୍ଷା ଓ ସାମାଜିକ ସମ୍ମାନ। ଜଣେ ମହିଳା ଭାବିଲେ ଦେଖି ନେତୃତ୍ୱ ନେବାର ସ୍ୱପ୍ନ କେମିତି ଦେଖିବ, ଯଦି ସେ ଦିନକୁ 8-10 ଘଣ୍ଟା କାଠ ଚୁଲିର ବିଷାକ୍ତ ଧୂଆଁରେ ସମୟ କାଟୁଥିବ କିମ୍ବା ନିଜକୁ ସୁରକ୍ଷିତ ମଣୁନଥିବ। ସେଥିପାଇଁ ତ ଅନ୍ୟତମ ନାରୀ କେନ୍ଦ୍ରିକ ଯୋଜନା ସବୁ ଯେମିତି ବେଟି ବଚାଓ ବେଟି ପଢାଓ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ କନ୍ୟା ଶିଶୁର ରକ୍ଷା ଓ ଭବିଷ୍ୟତକୁ ସୁରକ୍ଷିତ କରାଯାଇଛି, ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା ମାଧ୍ୟମରେ 10 କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ଦିଆଯାଇଛି। ଏହା ଛଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 70%ରୁ ଅଧିକ ଘର ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି, ଯାହା ସେମାନଙ୍କୁ ତାଙ୍କର ଆଇନଗତ ମାଲିକାନା ସ୍ୱତ୍ୱ ସହିତ ସାମାଜିକ ସମ୍ମାନ ଓ ଅଧିକାର ପ୍ରଦାନ କରିଛି। ଏ କିଛି ଛୋଟ କଥା ତ ନୁହେଁ, ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ସେମିତି 12 କୋଟି ଶୌଚାଳୟ ଯୋଗାଇ ଦେବା ସହିତ ଜଳ ଜୀବନ ମିଶନ ଦ୍ୱାରା ମହିଳାଙ୍କ ଦୈନନ୍ଦିନ ଦୂରରୁ ପାଣି ଆଣିବା ସଂଘର୍ଷକୁ ଲାଘବ କରିଛି। କେତେ ଛୋଟ ଛୋଟ କଥାରେ ଆମର ପ୍ରତ୍ୟେକଟି ଯୋଜନା ଆଜି ଗଢି ଉଠିଛି। ଏତେ ଗଲା ଆମର ପ୍ରଥମ କଥା, ସ୍ୱାସ୍ଥ୍ୟ ଶିକ୍ଷା ଓ ସାମାଜିକ ସମ୍ମାନର କଥା। ଏବେ ଆସିବା ଦ୍ୱିତୀୟ ସୋପାନ ହେଲା ଅର୍ଥନୈତିକ ସ୍ୱାଧୀନତା। ଯେତେବେଳେ ମହିଳା ସାମାଜିକ ଭାବେ ସୁରକ୍ଷିତ ହୁଏ ସେତେବେଳେ ସେ ନିଜ ପରିବାର ତଥା ସମାଜ ଓ ଦେଶର ବିକାଶ କଥା ଚିନ୍ତା କରିପାରେ। ଏହିଠାରେ ହିଁ ଅର୍ଥନୈତିକ ସ୍ୱାଧୀନତାର ମୂଳଦୁଆ ପଡେ ଏବଂ ଏହାକୁ ଆଖିରେ ରଖି ସରକାର 2021 ଓ 2022ରେ ଅଣସଂଗଠିତ ମହିଳା ଶ୍ରମ କ୍ଷେତ୍ରକୁ ସରକାରୀ ଉଦ୍ୟମରେ ଅଧିକ ଗୁରୁତ୍ୱ ଦିଆଯାଇ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ ଗଠନ କରି ଗାଁ ଗାଁ ଓ ସହରରେ ସଂଗଠିତ କରିଛନ୍ତି। ଏହା ଛଡା ଜନଧନ ଯୋଜନା ମାଧ୍ୟମରେ 53%ରୁ ଅଧିକ ବ୍ୟାଙ୍କ ଖାତା ମହିଳାଙ୍କ ନାମରେ ଖୋଲାଯାଇ ସିଧାସଳଖ ସରକାରୀ ସହାୟତା ସେମାନଙ୍କ ହାତରେ ପହଞ୍ଚା ଯାଇଛି।

0: ଚେଷ୍ଟା ଛଡା ସମାଜର ଦୃଷ୍ଟିଭଙ୍ଗୀ ମଧ୍ୟ ଏପ୍ରତି ବଦଳିବା ଦରକାର। କାରଣ ଯେତେବେଳେ ଦେଶର ଜନସଂଖ୍ୟାର 50% ପାଖାପାଖି ନାରୀ ରହୁଛନ୍ତି, ସେତେବେଳେ ନାରୀଙ୍କୁ ଅବହେଳା କରି କେବେ ବିକଶିତ ଭାରତର ସ୍ୱପ୍ନ ଦେଖିବେ ନା। ତେଣୁ ନାରୀର ପ୍ରଗତି ହିଁ ଦେଶର ପ୍ରଗତି, ଏକଥା ଘରଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସମସ୍ତେ ଭାବିବା ଉଚିତ। ଯାହା ସରକାର ହୃଦୟଙ୍ଗମ କରିଛନ୍ତି ତାହା ସମାଜ ବି ଭାବିବା ଉଚିତ। ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ ହେଉ।
1: ଶୁଣୁଥିଲେ ଆଲୋଚନା, ନାରୀ କୈନ୍ଦ୍ରିକ ଯୋଜନା ସଫଳ ରୂପାୟନ, ବିକଶିତ ଭାରତର ମୁଖ୍ୟ ସୋପାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ବିନ୍ଦୁ ନିବେଦିତା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କି ନାମ ଅଭିଯାନରେ ଓଡ଼ିଶାର 8 କୋଟି 12 ଲକ୍ଷ ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ପହିଲାରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା 2 ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀ ବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା ସଂସ୍କୃତି ଭାଷା ଏବଂ ପାରମ୍ପରିକ ଜ୍ଞାନ ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତାପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନ

ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7 ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇଭେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟ ଜମି କିଣା ବିକା ନଗଦ ବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ।

শ্রোতা বন্ধু শুনিলে বিভিন্ন শিল্পীঙ্କ କଣ୍ଠରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେକରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ଜିଲ୍ଲା ହଲଚାଲ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ. କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ

0: ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ ସାଉଥରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
1: ଭାରତ ଇଣ୍ଡୋନେସିଆ କା ଷ୍ଟ୍ରାଟେଜିକ ଟ୍ରଷ୍ଟ ଇଣ୍ଡୋ ପାସିଫିକ ମେ ଷ୍ଟେବିଲିଟି କା ମଜବୁତ ଆଧାର ବନେଗା। ହମାରି ସାଝେଦାରୀ କେବଳ ଦୋ ଦେଶୋ କା ସମ୍ବନ୍ଧ ନହିଁ ହେ, ୟହ इंडो पैसिफिक की स्टेबिलिटी, ग्लोबल साउथ की शक्ति और विश्व के शेयर्ड फ्यूचर में विश्वास का संकल्प है।
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ୟୁପିଆଇ ସମେତ ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣରୁ ବୋରବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଅର୍ ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହି ଶେୟାର ନହିଁ କରତେ, ହମାରି ହିଷ୍ଟ୍ରି ବି ଶେୟାର୍ଡ ହେ। ହମାରା ସମ୍ବନ୍ଧ ରାମାୟଣ ଅର୍ ମହାଭାରତ କି ବିରାସତ ହେ। ବୋରବୁଦୁର ଅର୍ ପ୍ରଭାନନ୍ଦ ଜେସି ଅଦ୍ଭୁତ ସ୍ମାରକୋଁ କେ ଜରିଏ ଜୁଡେ ହେ। हम इंडोनेशिया के राष्ट्रीय प्रतीक गरुड़ा से जुड़े हैं।
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରରେ ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस ओवरसीज कैंपस इंडोनेशिया की संगासरी एससीजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर अभी माननीय प्रधानमंत्री इंडोनेशिया के दौरे में है। उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईआईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।

0: ମନ୍ତ୍ରୀମାନଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍ପାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ସମ୍ପୃକ୍ତ ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ଏକ ସକାରାତ୍ମକ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍। ଭାରତ ଇଂଲଣ୍ଡ ମଧ୍ୟରେ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 wicketରେ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 60 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର୍ ଓ ଜର୍ମାନ୍ର ଜାନ୍ ଲେନର୍ଡ ଷ୍ଟ୍ରଫ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡ଼ାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। କେରଳରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟାନାଡ଼ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥାଏ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ। ସମ୍ବାଦ ଶେଷ ହେଲା।
1: ଆପଣ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ

0: ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମ ଅନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ଏବଂ ପରିପରେ ଜିଲ୍ଲା ହାଲଚାଲ ଆକାଶବାଣୀ ବ୍ରହ୍ମପୁର। ସମୟ ରାତି 17:30। ଶୁଣନ୍ତୁ କିଷାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନ କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଅଛନ୍ତି ସୁକାନ୍ତି ମହାତି ଏବଂ ରାମକୃଷ୍ଣ ସାହୁ।

0: ଟିମ୍କୁ ଯେ ଆମେ ପୁଣି କେମିତି ଶ୍ରୀୟନକୁ ପୁଣି ଥରେ ଆମ ଜୀବନଶୈଳୀରେ ଗ୍ରହଣ କରିବା। ତ ଧୀରେ ଧୀରେ ଏବେ ସେଇ 30ଟା ଡିଷ୍ଟ୍ରିକ୍ଟରେ ଚାଲିଛି, 177 ବ୍ଲକ୍ରେ ଏଇ ପ୍ରୋଗ୍ରାମ୍ଟା ଚାଲୁଛି ବର୍ତ୍ତମାନ। ଏଇ ମାଣ୍ଡିଆ ମାନେ ମାଣ୍ଡିଆ କେବଳ ନୁହଁ, ଅଣ ମାଣ୍ଡିଆ ଯେଉଁଟାକି ଆମର ସୁଆଁ ବାଜରା ଜହ୍ନା କୋଦୋ କ୍ଷୀରା ଏଗୁଡ଼ାକ ସବୁ ବି ଆମର ଲୋକମାନଙ୍କୁ ଦିଆହେଉଛି, ମଞ୍ଜି ଦିଆହେଉଛି, ସହାୟତା ରାଶି ଦିଆହେଉଛି, ଏଇ ଚାଷ କରନ୍ତୁ। ଏଇସବୁ ବିଷୟରେ ଆମ ସ୍କିମ୍ଟା ଏମିତି ମାନେ ପ୍ରୋଗ୍ରାମ୍ କରାହେଇଛି ଯେ ଯେମିତି ପୃଷ୍ଟି ବର୍ତ୍ତମାନ ଦେଖନ୍ତୁ ଭାତ କିମ୍ବା ଚାଉଳ ଆଉ ଯେଉଁ ଗହମ ତାଠୁ ମାଣ୍ଡିଆଟା ହେଉଛି ଅଧିକ ପୃଷ୍ଟିସାର, ମାନେ ଅଧିକା ସେଥିରେ ଅଛି, ଶ୍ୱେତସାର ଅଛି, ପୃଷ୍ଟିସାର ଅଛି, ତନ୍ତୁଜାତୀୟ ଖାଦ୍ୟ ଅଛି, ଯେଉଁଟାକି ଆପଣମାନେ ଦେଖିଥିବେ ହର୍ଲିକ୍ସ ହେଲା କି ଯେଉଁ ପ୍ରକାର ଯେଉଁ ମିଳୁଛି ପିଲାମାନଙ୍କ ପିଇବା ପାଇଁ ହର୍ଲିକ୍ସ କମ୍ପ୍ଲେନ୍ ବଣ୍ଡିଟା ଏଗୁଡ଼ାକ ସବୁ, ସେମିତି ମାଣ୍ଡିଆଟା ବି ଗୋଟେ ପ୍ରକାର ଆଗ ଲୋକ ପିଉଥିଲେ, ସେଟାକି ଯାଉ କରିକି ମାଣ୍ଡିଆ ଯାଉ, ଯେଉଁଟାକି ଧୀରେ ଧୀରେ ଏବେ ଲୋକ ପୁଣି ତାକୁ ନେବା ଷ୍ଟାର୍ଟ କଲେ। ପ୍ରତି 10 ନଭେମ୍ବରକୁ ଆମର ମାଣ୍ଡିଆ ଦିବସ ପାଳନ କରାଯାଉଛି। ତା ପୂର୍ବରୁ ଆମ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଥିଲା, ବୋଇତ ବନ୍ଦାଣ ଯେଉଁଠି ଉତ୍ସବ ହେଉଥିଲା ସେଠି ଆମେ ଲୋକମାନଙ୍କ ଆୱାରନେସ୍ କରିବା ପାଇଁ କରିଥିଲୁ, ଗୋଟେ ରିସର୍ଚ୍ଚ ମାନେ ଭାବିପାରିବେ ସେଟାକୁ କହିପାରିବେ। ଆମେ ଦେଖିଲୁ ମାଣ୍ଡିଆ ଯାଉ ଯେଉଁ ଜିନିଷଟା ତାକୁ ଆମେ ସୁପ୍ ଟେଷ୍ଟ କରିକି ବ୍ୟବହାର କରିକି ଲୋକମାନେ ତିଆରି କରିକି ଲୋକଙ୍କୁ ଦେଲୁ, ବହୁତ ଭଲ ରେସ୍ପଣ୍ଡ ଥିଲା ଲୋକଙ୍କର, ଆଉ ଲୋକ ମାଣ୍ଡିଆ ପ୍ରତି ଏବେ ସଚେତନ ଧୀରେ ଧୀରେ ହେଇଗଲେଣି। ଏଇ ଯେଉଁ ସ୍କିମ୍ ଯୋଗୁଁ ଆମେ ମାଣ୍ଡିଆଟାକୁ ପୁଣି ମାଣ୍ଡିଆ ଲଡ଼ୁ ହେଲା, ଆପଣ ଏବେ ଲକ୍ଷ୍ୟ କରିପାରୁଥିବେ ପ୍ରତ୍ୟେକଟି ଚା ଦୋକାନରେ ମାଣ୍ଡିଆ ବିସ୍କେଟ୍ ଆଭେଲେବଲ୍ ଅଛି ଲୋକଙ୍କ ପାଖରେ। ତ ସେଇ ଏଇ ଉଦ୍ଦେଶ୍ୟ ହେଉଛି ଏଗୁଡ଼ାକ ସବୁ। ତ ସହିତ ଆମ ସହିତ ଯେଉଁ WSHG ଅଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଯେଉଁମାନେ ଅଛନ୍ତି ମହିଳା, ମାନେ ସେମାନେ କ'ଣ କରୁଛନ୍ତି ଏଗୁଡ଼ାକୁ ସବୁ ତାଙ୍କ ଉପରକୁ ମାନେ ନ୍ୟସ୍ତ କରାହେଇଛି ଦାୟିତ୍ୱ, ମିଶନ ଶକ୍ତି, ଆଉ ଆମେ ମିଶିକି ଗୋଟେ ଟିଫିନ୍ ସେଣ୍ଟର ହେଇଗଲା, ବାୟୋ ଇନପୁଟ୍ ଯେଉଁଟାକି ଯେଉଁ ଜୈବିକ ସାର ଉତ୍ପାଦନ କେନ୍ଦ୍ର, ଆମେ ଛୋଟ ଛୋଟ WSHG ମାନଙ୍କୁ ନେଇକି ତାଙ୍କୁ ସହାୟତା ରାଶି ବି ରହିଛି, ଟିଫିନ୍ ସେଣ୍ଟର କରିବା ପାଇଁ ତାଙ୍କୁ 50,000 ଟଙ୍କାର ସହାୟତା ରାଶି ମିଳୁଛି, ଯେ ବାୟୋ ଇନପୁଟ୍ କରୁଛନ୍ତି ସେମାନଙ୍କୁ 30,000 ଟଙ୍କାର ସହାୟତା ରାଶି ମିଳୁଛି। ଆଉ ଯଦି ଚାଷୀ ଜଣେ ଚାଷ କରିବାକୁ ଚାହୁଁଛି, ଏ ଆମର 3 ପ୍ରକାର ଉପାୟରେ ମାଣ୍ଡିଆ ଚାଷ ହେଇପାରୁଛି, ଗୋଟେ ହେଉଛି SMI ସିଷ୍ଟମିକ୍ ମିଲେଟ୍ ଇଣ୍ଟେନ୍ସିଫିକେସନ୍, ଆଉ ଗୋଟେ ହେଇଗଲା LS ଆଉ LT ଯେଉଁଟାକି ଲାଇନ୍ ସୋଇଂ ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂ। SMI ଯଦି ଜଣେ କରୁଛି ତାହେଲେ ପ୍ରଥମ ବର୍ଷ ତାକୁ 10,000 ଟଙ୍କା, ଦ୍ୱିତୀୟ ବର୍ଷ 7,500, ତୃତୀୟ ବର୍ଷ 5,000, ଚତୁର୍ଥ ବର୍ଷ 3,000 ଏବଂ ପଞ୍ଚମ ବର୍ଷ ତାକୁ 2,000 ସହାୟତା ରାଶି ଅଛି। ସେମିତି ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂ ହଉ କିମ୍ବା ଲାଇନ୍ ସୋଇଂ ହଉ, ସେଥିରେ ପ୍ରଥମ ବର୍ଷ 7,500, ତାପର ବର୍ଷ ହେଉଛି 5,000, ତାପର ବର୍ଷ 3,000, ତାପର ବର୍ଷ 3,000, ତାପର ବର୍ଷ 2,000, 5 ବର୍ଷର ପ୍ରୋଗ୍ରାମ ଆମେ ଚାଷୀଙ୍କୁ ସହାୟତା ରାଶି ଦେଉଛୁ। ଏଇ ଉପରେ ମାନେ ଅଲ୍ ଓଭରାଲ୍ ହେଉଛି ଏଇ ସ୍କିମ୍ଟା ଏମିତି।
1: ଆଚ୍ଛା, ଜଣେ ଯଦି ଚାଷୀ ପ୍ରଥମେ ମନେକର ମାଣ୍ଡିଆ ଚାଷ କରିବା ପାଇଁ ଚାହିଁବ, ପ୍ରଥମେ କାହାକୁ ଯୋଗାଯୋଗ କରିବା ପଡ଼ିବ, କେମିତି ସେ ସଫଳତାର ପାଇପାରିବ?
0: ଆଜ୍ଞା, ମୁଁ ଗଞ୍ଜାମ ଜିଲ୍ଲାର କଥା କହିଦେଉଛି। ଆମେ ଶ୍ରୀଅନ୍ନ ଅଭିଯାନଟା 7ଟି ବ୍ଲକ୍ରେ କରୁଛୁ।
1: କେଉଁ କେଉଁ ବ୍ଲକ୍ ଅଛି?
0: ଧରାକୁଟ, ପାତ୍ରପୁର, ସାନଖେମୁଣ୍ଡି, ଶେରଗଡ଼, ପୋଲସରା, ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ା। ଏଇ ବ୍ଲକ୍ରେ ଆମର ଯେମିତି ୱାସନ ହେଲା ଷ୍ଟେଟ୍ରେ ଗୋଟେ ଅଛି, ଆମର କାମ କରୁଛନ୍ତି ଗୋଟେ ପ୍ରୋଗ୍ରାମ ସେକ୍ରେଟେରିଏଟ୍, ଆମର FM ମଧ୍ୟ ଗୋଟେ ଗୋଟେ ବ୍ଲକ୍ରେ ଅଛନ୍ତି ଫେସିଲିଟେଟିଂ ଏଜେନ୍ସି। ସେଇ 7ଟା ବ୍ଲକ୍ରେ, ଏଇ 7ଟା ବ୍ଲକ୍ରେ ଯେଉଁମାନେ ଚାଷୀମାନେ କରିବାକୁ ଚାହୁଁଛନ୍ତି ସେଇମାନେ ତାଙ୍କ ସହିତ କଣ୍ଟାକ୍ଟ କରିପାରିବେ। ଅର୍ ଆମର ଯେଉଁ କୃଷି ଅଧିକାରୀ ଯେଉଁମାନେ ଅଛନ୍ତି, ସରକାରୀ କୃଷି ଅଧିକାରୀ ଅଛନ୍ତି ପ୍ରତ୍ୟେକଟି ବ୍ଲକ୍ରେ ଅଛନ୍ତି, ଆଉ ବ୍ଲକ୍ କୃଷି ଗୋଷ୍ଠୀ କୃଷି ଅଧିକାରୀ ବି ଅଛନ୍ତି, ବ୍ଲକ୍ ଏଗ୍ରିକଲଚର ଅଫିସର ଯେଉଁ BAO କହୁଛନ୍ତି ଆମେ, ସେଇ ସାର ମ୍ୟାଡ଼ାମ ଅଧିକାରୀମାନଙ୍କ ପାଖରେ ଯାଇକି ଆମେ ଯଦି ଆମର ଜଣେଇବା ଯେ ଆମେ ମାଣ୍ଡିଆ ଚାଷ କରିବା ପାଇଁ ଚାହୁଁଛୁ, ସେ ଶ୍ରୀଅନ୍ନ ଅଭିଯାନରେ ତାଙ୍କୁ ଇନକ୍ଲୁଡ଼ କରାଯିବ। ସେ ବର୍ତ୍ତମାନ ତ 2026-27 ପର୍ଯ୍ୟନ୍ତ ପ୍ରୋଗ୍ରାମ ଆମର ଅଛି 5 ବର୍ଷ ଲାଷ୍ଟ, ତ ଏବେ ବର୍ଷ ପ୍ରଥମ 2 ବର୍ଷର ଜଣେ ପଇସା ପାଇବ, ଏବେ ଜଣେ ଯଦି ଚାହିଁବ କରିବା ପାଇଁ ପ୍ରଥମ 2 ବର୍ଷର ପଇସା ପାଇପାରିବ।
1: ଆଚ୍ଛା, ଦେଖନ୍ତୁ ଗାଁରେ ତ ଗୁଡ଼ାଏ ଚାଷୀ ଥିବେ, ଆପଣ ଗୋଟିଏ ବ୍ଲକ୍ ବା ଗୋଟିଏ ପଞ୍ଚାୟତରେ କିଛି ଲିମିଟ୍ ଅଛି କି, ଏତିକି ହେକ୍ଟର ଜମିରେ ହିଁ ମାଣ୍ଡିଆ ଚାଷ ହେଇପାରିବ, କିଛି ଲିମିଟ୍ ଅଛି କି?
0: ନାଇଁ ନାଇଁ, ସେମିତି କିଛି ତ ଲିମିଟ୍ ନାହିଁ। ଆମେ ଯିଏ ଚାହିଁବ ବି ମାନେ ଜଣେ ଚାଷୀ ଚାହୁଁଛନ୍ତି, ତାଙ୍କର ପାହାଡ଼ିଆ ଅଞ୍ଚଳ ଅଛି, ତ ପାହାଡ଼ିଆ ଅଞ୍ଚଳରେ ଆମର ମାଣ୍ଡିଆ ଚାଷଟା ଭଲରେ ହେଇପାରେ, ତ ଯେଉଁମାନେ ସେ ଯେତେ ଏରିଆ ଚାହୁଁଛନ୍ତି କରିପାରିବେ, ତା ଅନୁସାରେ ତାଙ୍କୁ

0: ପଇସା ଅଛି, କିନ୍ତୁ ମ୍ୟାକ୍ସିମମ୍ ଜଣେ ଚାଷୀକୁ ଆମେ ସହାୟତା ରାଶି ହିସାବରେ 2 ହେକ୍ଟର ମ୍ୟାକ୍ସିମମ୍ ଜଣେ କରିପାରିବ।
1: ଆଚ୍ଛା, ଜଣେଙ୍କର ମନେକର ଜଣେ 5 ହେକ୍ଟର ଜମିରେ ସେ ମାଣ୍ଡିଆ ଚାଷ କରିବ, ତାକୁ 5 ହେକ୍ଟର ଟୋଟାଲ 5 ହେକ୍ଟର ପାଇଁ ତାର ଯାହା ସରକାରଙ୍କର ସାହାଯ୍ୟ ମିଳିବ ନା କେବଳ 2 ହେକ୍ଟର
0: ମିଳିବ?
1: ସେ 5 ହେକ୍ଟର କରୁ ବା 10 ହେକ୍ଟର କରୁ, 2 ହେକ୍ଟରର ତାକୁ ପଇସା ମିଳିବ। ଆଚ୍ଛା, ଏବେ କଲା ସେ ଆପଣଙ୍କର କୃଷି ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରିକି ସେଥିରେ ପାଇବ, ଆଉ ତା ସହିତ ତାର କ'ଣ ଡକ୍ୟୁମେଣ୍ଟସ ଦେବାକୁ ପଡ଼ିବ? ଜମିର ପଟ୍ଟା ବା କିଛି ଆଧାର କାର୍ଡ କିଛି ଦେବାକୁ ପଡ଼ିବ?
0: ଜମିର ପଟ୍ଟା, ଆଧାର କାର୍ଡ, ଆଉ କନସେଣ୍ଟ ଫର୍ମ ଗୋଟେ ଅଛି ଯେଉଁଟାରେ ଲେଖିବେ ଯେ ହଁ ମୁଁ ମାଣ୍ଡିଆ ଚାଷ ଏତିକି, ମାନେ ଡିକ୍ଲାରେସନ ଭଳିଆ ଗୋଟେ, ସେଇଟା ଯେଉଁ ଏଫ୍ଏ ଯେଉଁମାନେ ଅଛନ୍ତି ଯେଉଁ ବ୍ଲକରେ ସେମାନେ ସେଇ ଫର୍ମାଲିଟିଟା କରିଦେବେ। ସେମାନେ କେବଳ ଜଣେଇବା ଦରକାର ଆମେ ମାଣ୍ଡିଆ ଚାଷ କରିବାକୁ ଚାହୁଁଛୁ, ଆଉ ସବୁ କାମ ସବୁ ଡକ୍ୟୁମେଣ୍ଟେସନରୁ ଆରମ୍ଭ କରିକି ତାଙ୍କୁ ଗୋଟେ ଆମର ଅନଲାଇନ୍ ପୋର୍ଟାଲରେ ତାଙ୍କୁ ଏଡ୍ କରାହବ, ସେଇ ପୋର୍ଟାଲରେ ଏଡ୍ ସେମାନେ କରିଦେବେ, ଯେଉଁ ଆମର ଫେସିଲିଟେଟିଂ

ଭଳିଆ ଗୋଟେ ସେଟା ଯୋଉ ଏଫେ ଯୋଉମାନେ ଅଛନ୍ତି ଯୋଉ ବ୍ଲକରେ ସେମାନେ ସେଇ ଫର୍ମାଲିଟିଟା କରିଦେବେ, ସେମାନେ କେବଳ ଜଣେଇବା ଦରକାର ଆମେ ମାଣ୍ଡିଆ ଚାଷ କରିବାକୁ ଚାହୁଁଛୁ, ଆଉ ସବୁ କାମ ସବୁ ଡକ୍ୟୁମେଣ୍ଟେସନରୁ ଆରମ୍ଭ କରିକି ତାଙ୍କୁ ଗୋଟେ ଆମର ଅନଲାଇନ୍ ପୋର୍ଟାଲରେ ତାଙ୍କୁ ଏଡ୍ କରାହବ, ସେଇ ପୋର୍ଟାଲରେ ଏଡ୍ ସେମାନେ କରିଦେବେ ଯୋଉ ଆମର ଫେସିଲିଟି।

0: ତାର ରୋଗ ପୋକ କ'ଣ ହେଇଛି, ଯଦି କ'ଣ ହେଇଛି ନ ହେଇଛି, ତାର କେତେ ଅମଳ ହେଲା, ତାର କେତେ ମାନେ ମାଣ୍ଡିଆ ଉତ୍ପାଦନ ହେବ ହେଲା, ଆଉ କେମିତି ସେ ମଣ୍ଡିରେ ବିକ୍ରି କରିବ, ଏଗୁଡ଼ାକ ସବୁ ବି ମାନେ ସେ ତଦାରଖ କରିବେ।
1: ଆଚ୍ଛା, ଏଇ ମାଣ୍ଡିଆଟା ଯୋଉ ଆପଣ ଯୋଉ ଦଉଛନ୍ତି, ବିହନ ଆପଣଙ୍କ ଦେବେ ନା ନା ବିହନ ଚାଷୀ ନିଜେ କିଣିବାକୁ ପଡ଼ିବ?
0: ଆଜ୍ଞା, ଯେଉଁମାନେ ଆମ ସ୍କିମ୍ରେ ଇନକ୍ଲୁଡ଼୍ ଅଛନ୍ତି ସେମାନେ ଏପିଓରୁ ଲୋକାଲ ଯେଉଁ ଦେଶୀ ଭେରାଇଟି ଅଛି ସେଇଟା ନେଇପାରିବେ, ଅଲ୍ସ ଆମର ଓଏସିସିରୁ ପ୍ରକ୍ୟୁରମେଣ୍ଟ ହେଲା ପରେ ଆମେ ବିହନ ପାଇଁ ଚାଷୀଙ୍କୁ ଏଇ ସୁବିଧା ଅଛି, ଯେଉଁ ବିହନ ପାଇଁ ଦେବା ପାଇଁ ସୁବିଧା ଅଛି।
1: ଦେଖନ୍ତୁ, ବିହନ ମିଳିଲା ପରେ ଚାଷୀ ଭାଇମାନେ ବି ଜମି ଯେଉଁ ଚାଷ କରିବେ, ଜମି ଚାଷ କରିବା ପାଇଁ ଚାଷୀମାନଙ୍କ ପାଇଁ କିଛି ଅଛି କି, ଟ୍ରାକ୍ଟର ବ୍ୟବସ୍ଥା ବା ପାୱାର ଟିଲର ବ୍ୟବସ୍ଥା ସେମିତି କିଛି ଅଛି କି?
0: ଦେଖନ୍ତୁ, ଆମର ତ ମାନେ ଟ୍ରାକ୍ଟର ପାୱାର ଟିଲର ଏଗୁଡ଼ାକ ତ ବ୍ୟବସ୍ଥା ନାହିଁ, କିନ୍ତୁ ମାଣ୍ଡିଆ ଏବେ ଆମର ଯଦି ୱିଡ଼୍ ହେଇଗଲା ତ ସାଇକେଲ ୱିଡ଼ର ହେଇଗଲା, ତାପରେ ଅନ୍ୟ ଅନ୍ୟ ୱିଡ଼ର ହେଇଗଲା, ଏଗୁଡ଼ାକ ସବୁ ପାଇଁ ବ୍ୟବସ୍ଥା ଅଛି, ଯେଉଁଟାକି ମାଣ୍ଡିଆ କେବଳ ମାଣ୍ଡିଆ ପାଇଁ,
1: ମାଣ୍ଡିଆଟା ଅମଳ ପାଇଁ,
0: ହଁ ଅମଳ ପାଇଁ, ଯେଉଁଟା ଯେଉଁ ୱିଡ଼୍ ହେଇଗଲା, ଯେଉଁଟା ଯେଉଁ ଆମର ଘାସ ହେଇଗଲା,
1: ଘାସ
0: ଘାସ ବାଛିବା
1: ବାଛିବା
0: ଯନ୍ତ୍ର ହେଲା,
1: ହଁ
0: ଏଗୁଡ଼ାକ ସବୁର ବ୍ୟବସ୍ଥା ଅଛି।
1: କୋଉଠୁ ସେମାନେ ପାଇବେ ଘାସ ବାଛିବା ପାଇଁ?
0: ଏଇଟା ତ ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ରିରେ ଦିଆ ହଉଥିଲା, ଆମର ପଲଭରାଇଜର ହେଇଗଲା ଯେଉଁଟାକି ମାଣ୍ଡିଆ ସଫା କରିବା ପାଇଁ, ଚୁନା କରିବା ପାଇଁ, ତାପରେ ମାଣ୍ଡିଆ ଯେଉଁ ଆମର ବାଡ଼େଇକି ତାକୁ ଝଡ଼େଇବା ପାଇଁ, ଏଗୁଡ଼ା ସବୁ ଯାହା ବି ମେସିନ୍ ହେଲା ଏଇଟା ଆମେ ଫ୍ରିରେ ଦେଉଥିଲୁ ବର୍ତ୍ତମାନ ପର୍ଯ୍ୟନ୍ତ। ଏବେ ପର୍ଯ୍ୟନ୍ତ ପ୍ରୋଗ୍ରାମ ଆସିନି କ'ଣ ତାର ନେକ୍ସଟ କେମିତି ଦିଆଯିବ, ଏବେ ପର୍ଯ୍ୟନ୍ତ ଯେମିତି ଗୋଟେ ଗୋଟେ ମେଳା କରିକି ଆମେ ଦେଉଥିଲୁ, ପଲଭରାଇଜର ମେଳା ଏମିତି ଥିଲା, ସେମିତି ମେସିନ୍ ଗୁଡ଼ା ଦିଆ ହେଉଥିଲା, କିନ୍ତୁ ବର୍ତ୍ତମାନ ପରଠୁ ଜଣାପଡ଼ିବ ତାକୁ କେମିତି ତାଙ୍କୁ ସହଯୋଗ କରାଯିବ, କେମିତି କ'ଣ ଦିଆଯିବ, ତା ସବସିଡ଼ିରେ କେମିତି ରିଲିଜ୍ ହେବ, ସେମାନେ କିଣିବେ କେମିତି, ତାର ଗାଇଡ଼ଲାଇନ୍ଟା ଆସିବ।
1: ଆଗ କେମିତି ଦେଉଥିଲେ, ଆଗ ଏସ୍ଏଚ୍ଜି ମାନଙ୍କୁ ଦେଉଥିଲେ ନା
0: ଏସ୍ଏଚ୍ଜି ମାନଙ୍କୁ ଦିଆ
1: ପାଣି ପଞ୍ଚାୟତ ଦେଉଥିଲେ?
0: ନା ନା, ଏସ୍ଏଚ୍ଜି ମାନଙ୍କୁ ଦିଆ ହେଉଥିଲା, ସିଲେକ୍ଟେଡ଼ ଏସ୍ଏଚ୍ଜି ମାନଙ୍କୁ, ପ୍ରତ୍ୟେକଟି ପଞ୍ଚାୟତର ଯେଉଁ ଯେଉଁ ବ୍ଲକରେ ମାଣ୍ଡିଆ ବହୁଳ ପରିମାତ୍ରାରେ ହେଉଛି, ସେଇ ସେଇ ପାଖ ଏସ୍ଏଚ୍ଜି ମାନଙ୍କୁ ସିଲେକ୍ସନ୍ ପ୍ରୋସେସ୍ରେ ଗୋଟେ ପ୍ରୋସେସ୍ ସିଲେକ୍ସନ୍ ହେଉଥିଲା, ଯେଉଁଟାକି ବିପିସି ହେଇଗଲେ, ବ୍ଲକ୍ କୋଡ଼ିନେଟର ହେଇଗଲେ, ଆଉ ବ୍ଲକ୍ର ଏଗ୍ରିକଲ୍ଚର ଅଫିସର ହେଇଗଲେ, ମିଶିକି ଗୋଟେ ଆମକୁ ଦେଉଥିଲେ ସିଲେକ୍ସନ୍, ସିଲେକ୍ଟେଡ଼ ଏସ୍ଏଚ୍ଜି, ସେମାନଙ୍କୁ ଆମେ ଏଇସବୁ ମେସିନ୍ ଗୁଡ଼ିକ ଯୋଗାଉଥିଲୁ, ସରକାର ଫ୍ରିରେ ଦେଉଥିଲେ।
1: ଫ୍ରିରେ ଦେଉଥିଲେ,
0: ଆଜ୍ଞା।
1: ଆଚ୍ଛା, ଏବେ ଦେଖନ୍ତୁ, ମନେକର ମାଣ୍ଡିଆଟା ଚାଷ କଲେ, ଚାଷ କଲା ପରେ ଅମଳ ପାଇଁ, ଅମଳ ପାଇଁ କିଛି ଆପଣଙ୍କର ଜାଗା ଖଳାର ବ୍ୟବସ୍ଥା କିଛି ଅଛି କି ଆପଣ ସରକାରଙ୍କ ତରଫରୁ?
0: ଆଜ୍ଞା ଆଜ୍ଞା, ନିହାତି। ସେ କ'ଣ କହିଲେ, ଅମଳ ଖଳାର ବ୍ୟବସ୍ଥା ନାହିଁ, ମାନେ ଜଣେ ଏବେ ବର୍ତ୍ତମାନ ପ୍ରୋକ୍ୟୁରମେଣ୍ଟ ଷ୍ଟାର୍ଟ ହେଇଯିବ, ଆମର ମାଣ୍ଡିଆ ବର୍ତ୍ତମାନ ସବୁ ଏବେ ଅମଳ ହେଇସାରିଲାଣି, ଏବେ କ'ଣ ହେଉଛି, ଯଦି ଏମିତି ବ୍ୟବସ୍ଥା ଅଛି ଆମର ସରକାର କ'ଣ କରୁଛି, ପ୍ରତ୍ୟେକ ପଞ୍ଚାୟତରେ ଗୋଟେ ଗୋଟେ ଗୋଟେ କିମ୍ବା ଦୁଇଟା ଲୋକଙ୍କର ରିକ୍ୱାୟାରମେଣ୍ଟ ଧରିକି ଆମେ ମଣ୍ଡିର ବ୍ୟବସ୍ଥା କରୁଛୁ। ଆମେ କ'ଣ କରୁଛୁ, ସେଇ ସେଇ ଜାଗାର ପ୍ୟାକ୍ସ କିମ୍ବା ଲ୍ୟାମ୍ପ କିମ୍ବା ଡବ୍ଲୁଏସ୍ଏଚ୍ ହେଇଗଲେ ସେମାନେ ପ୍ରୋକ୍ୟୁରମେଣ୍ଟ କରିପାରିବେ, ତାଙ୍କ ସହିତ ଏମଓୟୁ ସାଇନ୍ କରିକି ତାଙ୍କୁ ସରକାରଙ୍କ ଗୋଟେ ରେଟ୍ ଅଛି 4,886 ଟଙ୍କା କ୍ୱିଣ୍ଟାଲକୁ,
1: ପର୍ କ୍ୱିଣ୍ଟାଲ,
0: ଆଜ୍ଞା ପର୍ କ୍ୱିଣ୍ଟାଲକୁ ଅଛି, ସେଇ କ୍ୱିଣ୍ଟାଲ ହିସାବରେ ସେମାନେ ଆଣିକି ଆମକୁ ଯେତେବେଳେ ଅମଳ କଲା ପରେ ଯେଉଁ ମେସିନ୍ ଦିଆହେଇଛି ସେଇ ମେସିନ୍ରେ ଛଡ଼ିକି ତାକୁ ଭଲ ଭାବେ ଶୁଖେଇକି ଡ୍ରାଏ କରିକି ଆଣିକି ଆମକୁ ଯେତେବେଳେ ଦେଉଛନ୍ତି ବିକ୍ରି କରୁଛନ୍ତି, ତ ମଣ୍ଡିର ବ୍ୟବସ୍ଥା ଅଛି, ମଣ୍ଡି ସେଇଠୁ ସେ 4,886 ଟଙ୍କା ମୂଲ୍ୟରେ ସେ ଆରାମସେ ବିକ୍ରି କରିପାରିବେ।
1: ଆଚ୍ଛା, ଯୋଉ ଆପଣ ଯୋଉ ଅମଳ କରିବା ପାଇଁ ଯୋଉ ମେସିନ୍ କହୁଛନ୍ତି, ସେଇଟା ମେସିନ୍ଟା ଏବେ ଦିଆଯିବାର ବ୍ୟବସ୍ଥା ଅଛି?
0: ଏବେ ପାଇଁ ତ ସେଇ ବ୍ୟବସ୍ଥା ନାହିଁ, ଲୋକ ନିଜେ ଅମଳ କରିକି ସଫା କରିକି ତାକୁ ମଣ୍ଡିରେ ଦେଉଛନ୍ତି।
1: ଆଚ୍ଛା, କେମିତି ଅମଳ କଲେ ସେଟା ଟିକେ ସଫା ସୁତୁରା ହବ ବୋଲି ଆପଣ ଭାବୁଛନ୍ତି?
0: ଦେଖନ୍ତୁ,
1: ଭଲ ଜାଗାରେ ଏବେ ଦେଖୁଛନ୍ତି, ଆମେ
0: ଗୋଟେ ହେଲା
1: ଗାଁ ଗହଳି ଦେଖୁଛନ୍ତି ରାସ୍ତା ଉପରେ ପକାଇ ଦେଇଥିବେ,
0: ନାଇଁ ଆମେ ସମସ୍ତଙ୍କୁ ତା ବ୍ୟବସ୍ଥା କରାହେଇଛି, ଯଦି ଏଫ୍ଏ ମାନଙ୍କୁ ଇନଷ୍ଟ୍ରକ୍ସନ୍ ଦିଆହଉଛି ଯେ ଗୋଟେ ପାଲ

0: ଯେ ଗୋଟେ ସଂରକ୍ଷିତ ଜାଗାରେ ତାକୁ ଯଦି ମଏଶ୍ଚର ଲାଗିବନି, ଏଗୁଡ଼ାକ ସବୁ ତାକୁ ଯଦି ଆମେ ସଫାସଫି କରିକି ଦେବା, ତାହେଲେ ମାନେ ମାଣ୍ଡିଆଟା ଭଲ ପ୍ରଡକ୍ସନ୍ ହେବ, ଅମଳଟା ଭଲ ଆସିବ।
1: ଆଚ୍ଛା, ମାଣ୍ଡିଆଟା ଅମଳ ହେଲା ପରେ କିଛି ଶୁଖେଇବାକୁ ପଡ଼ିବ?
0: ହଁ, ନିହାତି ଆଜ୍ଞା, ମଏଶ୍ଚର ରହିଗଲେ ମାଣ୍ଡିଆଟା ସେଟା ମାନେ ପୋକଡ଼ା ହେଇଯିବ, ଆଉ ତାର ଭଲ ଅମଳ ଆସିବନି। ମାଣ୍ଡିଆଟା ଯେତେ ଭଲରେ ଡ୍ରାଏ ହେବ ସେତେ ଭଲ ଆମର ପ୍ରଡକ୍ସନ୍ ଆସିବ, ଆଉ ସେତେ ଭଲ ଉନ୍ନତ ଧରଣର ଯେଉଁ ପୃଷ୍ଟିସାର ହେଲା ସେଟା ଆମକୁ ମିଳିପାରିବ। ତ ମାଣ୍ଡିଆ ଚୁନା ହେଲାବେଳେ ଯଦି ମଚର ହେଇଯିବ, ଚୁନା ହେଲାବେଳେ ତାକୁ ଗୁଣ୍ଡ ଗୁଣ୍ଡ ମାନେ ଗୋଟା ଗୋଟା ହେଇଯିବ ସେଟା, ତ ସେଥିପାଇଁ ଶୁଖେଇକି ଆମେ କରିବା ଦରକାର।
1: ଆପଣ ଯେଉଁ କହିଲେ ମାଣ୍ଡିଆ ଅମଳ ହେଲା ପରେ ମଣ୍ଡିକି ଦେବା ପାଇଁ,
0: ଆଜ୍ଞା,
1: ମଣ୍ଡିକି ଦେବା ପାଇଁ ହେଲେ ପ୍ରଥମେ ଚାଷୀ ଭାଇମାନଙ୍କୁ ଜଣାଇବା ପାଇଁ ଆମେ ଚାହୁଁଛୁ, ପ୍ରଥମେ ସେମାନେ କାହାକୁ ଯୋଗାଯୋଗ କରିବାକୁ ପଡ଼ିବ, କେମିତି ସେମାନେ ମଣ୍ଡିକି ଦେଇପାରିବେ?
0: ମଣ୍ଡିର ବି ଫାର୍ମର ରେଜିଷ୍ଟ୍ରେସନ ହେଉଛି, ଯେଉଁ ଯେଉଁମାନେ ଆମ ଜୀବନ ଅଭିଯାନରେ ଅଛନ୍ତି, ପ୍ରଥମତଃ ସେଇମାନେ ଆସିକି ଗୋଟେ ପ୍ୟାକ୍ସ କିମ୍ବା ଲ୍ୟାମ୍ପସ ଆମର ଯେଉଁ ଯେଉଁ ଅଛନ୍ତି, ସେମାନେ ଯାହାକୁ ଆମେ ପ୍ରୋକ୍ୟୁରମେଣ୍ଟ କରିବା ପାଇଁ ଯେଉଁ ଏଜେନ୍ସିକୁ ବାଛିଥିବୁ, ସେଇମାନେ ଚାଷୀମାନଙ୍କ ପାଖରେ ପହଞ୍ଚିବେ, କିମ୍ବା ଚାଷୀମାନେ ବି ଆସିକି ସେଇ ପ୍ୟାକ୍ସ କିମ୍ବା ଲ୍ୟାମ୍ପସରେ କିମ୍ବା ଏଜେନ୍ସିରେ ସେମାନେ ରେଜିଷ୍ଟ୍ରେସନ କରିପାରିବେ, ଫାର୍ମର ରେଜିଷ୍ଟ୍ରେସନ। ଫାର୍ମର ରେଜିଷ୍ଟ୍ରେସନ କଲା ବେଳେ ତାଙ୍କୁ ସେମିତି ଆଧାର କାର୍ଡ଼ ଆଉ ତାଙ୍କର ଜମି ପଟ୍ଟା ଏଇ ଦୁଇ ଜିନିଷ ଦେଲା ପରେ ସେ କେତେ କରିଛନ୍ତି ମାଣ୍ଡିଆ, ଆଉ ତାଙ୍କ ହାଉସ୍ ହୋଲ୍ଡ କଲା ପରେ ସେ କେତେ ମାଣ୍ଡିଆ ଦେବେ, ତାର ଗୋଟେ ରେଜିଷ୍ଟ୍ରେସନ ହେବ। ସେ ରେଜିଷ୍ଟ୍ରେସନ ହେଲା ପରେ ସେ ମାଣ୍ଡିଆ ଆଣିକି ମଣ୍ଡିରେ ଦେଇପାରିବେ।
1: ଆଚ୍ଛା, ଦେଇପାରିବେ। ଆଚ୍ଛା, ମଣ୍ଡିଟା ସେମାନେ କ'ଣ ତାଙ୍କର ଖଳା ପାଖକୁ ଯାଇକିରି ମଣ୍ଡିରେ ମଣ୍ଡିରୁ ନେଇପାରିବେ ନା ଚାଷୀ ନେଇକି ଦେବା?
0: ଚାଷୀ ନେଇକି ଦେବାକୁ ପଡ଼ିବ ମଣ୍ଡି, କାହିଁକି ଗୋଟିଏ ଜାଗାରୁ ଠୁଳ ହେଇକି ଆମେ ସରକାର ତାକୁ ମାନେ ମୋବିଲାଇଜ୍ କରୁଛନ୍ତି, ତ ଗୋଟେ ବହୁତ ଜାଗା ଯେଉଁ ଯେଉଁ ଜାଗାରେ ଅଧିକା ଚାଷୀ ଅଛନ୍ତି ସେଇ ପାଖାପାଖି ଏରିଆରେ ଆମେ ଗୋଟେ ମଣ୍ଡିର ବ୍ୟବସ୍ଥା କରୁଛୁ। ତ ତା ଉପରେ ବି ଆମେ ଯେତେବେଳେ ମଣ୍ଡି ହେଉଛି ସେତେବେଳେ ଆମେ ପ୍ରତ୍ୟେକଟି ଜିଲ୍ଲା ମାନେ ଗ୍ରାମ ପଞ୍ଚାୟତର ଗାଁର ଲୋକମାନଙ୍କର ମାନେ ଯେଉଁମାନେ ଆମର ଫେସିଲିଟିଂ ଏଜେନ୍ସି ଅଛନ୍ତି ତାଙ୍କର ମାନେ ଏକ୍ସପିରିଏନ୍ସ ଆଉ ତାଙ୍କର ମାନେ ଯେଉଁ ନେଉଛୁ ସେ ଦେଉଛନ୍ତି ଇନଫର୍ମେସନ ଦେଉଛନ୍ତି ଏଫ୍ଏ ମାନେ ସେଇମାନେ ସେଇ ତା ଅନୁସାରେ ହେଉଛି ଆମର ମଣ୍ଡି ବ୍ୟବସ୍ଥା କରାହେଉଛି।
1: ଅଳ୍ପ ସମୟ ମଧ୍ୟରେ ବହୁତ କିଛି କହିଲି, ସେଥିପାଇଁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ।
1: ତମେ ସବୁବେଳେ ଧାନ ଲଗାଉଛ, ଦେଖିଲା ଆଜ୍ଞା କେତେ ଯୋଜନା ଅଛି ମାଣ୍ଡିଆ ପାଇଁ, ସେ ବିଷୟରେ ଟିକେ ଶୁଣିଲ ତ? ଏଥର ମାଣ୍ଡିଆ ଚାଷ କରେ ଅଧିକ ପାଞ୍ଚ ପଇସା
2: ମିଳେ, କିଣିକି ନିଅଞ୍ଚି ବୁଝିଲ କି?
1: ମାଣ୍ଡିଆ ଚାଷ କରିବାକୁ ପଡ଼ିବ ନା?
2: ନାଇଁ, ମୁଁ ତ ଏବେ କରିବି, ଧାନଟା କମେଇ ଦେବି, ମାଣ୍ଡିଆଟା ଆଉ ଗୋଟେ କିଆର ଟେ କରିଦେଲେ ତ ମୋର ଭଲ ହବ, ଆଉ ଧାନଟା ତ ମିଳୁଛି, ମାଣ୍ଡିଆଟା କଲେ ଦୁଇ ପଇସା ଲାଭ ହବ, ଘରେ ମଧ୍ୟ ଖାଇବାକୁ ହବ।
1: ଏଥର ଆମେ ଗୋଟେ ସଫଳ ଚାଷୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ପନିପରିବା ଚାଷୀ କରୁଛନ୍ତି ଆମର ରାଇଝୋଳ ଗାଁ, ବା ସେ କଣ କହୁଛନ୍ତି ଟିକେ ଶୁଣା ହେ।
2: ହଁ ହଁ
3: ଭାଇ, ଆପଣଙ୍କ ନାଁଟା କ'ଣ?
4: ମୋ ନାଁ ହଉଛି ପୂର୍ଣ୍ଣଚନ୍ଦ୍ର ଚୌଧୁରୀ।
3: ଆଚ୍ଛା, କୋଉ ଗାଁ କହିଲେ?
4: ରାଇଝୋଳ।
3: ରାଇଝୋଳ କଣ କଣ ସବୁ ଚାଷ କରୁଛନ୍ତି?
4: ପନିପରିବା ଚାଷ ହଉଛି ଟମାଟୋ,
3: ଆଚ୍ଛା,
4: ବାଇଗଣ, ଲଙ୍କା, ପରିବା ସହିତ ଧାନ ମଧ୍ୟ କରୁଛୁ।
3: ଆପଣ ଯୋଉ ଟମାଟୋଟା ଯୋଉ ଚାଷ କରୁଛନ୍ତି, କେମିତି ଚାଷ କରୁଛନ୍ତି ଟିକେ, ପ୍ରଥମେ ତଳିଟା କେମିତି କରୁଛନ୍ତି ସେଠୁ ଆରମ୍ଭ କରିବା, ତଳିଟା କଥା କହିଲେ ଟିକେ?
4: ପ୍ରଥମେ ଜମିଟିକୁ ଅଳ୍ପ ମଞ୍ଜିର ପରିମାଣକୁ ଦେଖି ତାକୁ କୋଡ଼ା ଖୋସା କରି ବଲା ଟେକୁଛୁ, ଟେକିବା ପରେ ତାକୁ ପାଣି ନିକିଲା ଟାଇପ୍ ରହି ତାକୁ ଖତ ପକଉଛୁ, ସାର ଖତ ଦେଇ ତାକୁ ଆଉ ଥରେ କୁଡ଼ି ଛଡ଼ା ହେଉଛି, ମଞ୍ଜି ଧାଡ଼ି ଧାଡ଼ି ଗାର କାଟି ମଞ୍ଜି ଦିଆହେଉଛି, ପକା ହେଉଛି, ପକାଇ ତାପରେ ଖତ ପକାଇ ତାକୁ ଘୋଡ଼ା ହେଇଯାଉଛି, ନଡ଼ା ହଉ ଜଡ଼ା ହେଲେ ଘୋଡ଼ା ହେଉଛି, ଘୋଡ଼ାଇଲେ ସେ ଗରମ ପାଇବ, ଗୋଟେ ଦିନ ପରେ ପାଣି ଦିଆ ହେବ, ପାଣି ଦେଲା ପରେ ତାର ଚାରି ଦୁଇଟା ପାଣି ପରେ ସେ ଦିନ ଛଡ଼ା ଦିନେ ପାଣି ଦିଆ ହେଇ ଦୁଇଟା ପାଣି ପରେ ଗଜା ଦେଖାଏ, ତାର ଠିକ 17 ଦିନରୁ 18 ଦିନରେ ତଳି ରୋଇବା ପାଇଁ ହୋଇଯାଏ। ଭିତରେ 21 ଦିନ ଭିତରେ ତଳି ଯଦି ଟ୍ରାନ୍ସପୋର୍ଟ କରାଯାଏ ତାର ଜାଗାକୁ ଘୁଞ୍ଚା ଯାଏ, ତାପରେ ଫିଲ୍ଡକୁ ଘୁଞ୍ଚା ଯାଏ, ଉତ୍ତମ ଫଳ ଆସେ।
3: ହେଲେ ତଳି ଘରରେ କିଛି ଖତ ଫତ

0: ତାର ଭାଗ ଭାଗ ଭାଗ ବାହାର କରୁଛୁ, ମିଶଉଛୁ, ମିଶେଇକିରି ଆଉ ତାଇର ଭାଗ ଗୁଡ଼େ ଦିଆ ହଉଛି ତାରିବା ପାଇଁ ଟେଷ୍ଟିଂ ପାଇଁ କରିଛୁ ସାର୍।
1: କୋଉଠି ନେଇକି ଯାଇଥିଲେ?
0: ଆମର ଏଗ୍ରିକଲଚର ଫାର୍ମ ଯୋଉ ବ୍ଲକରେ ଅଛି ଆମେ ସେଇଠି ଦେଇଥିଲୁ, ତାଙ୍କେ କ'ଣ ପକେଇବା ପାଇଁ ସେ ଆମକୁ ସେ ରେଫର କରିଥିଲେ।
1: ହେଲେ ଆପଣ କ'ଣ ବୋଲୁଛନ୍ତି, ମାଟି ପରୀକ୍ଷା କରିବାଟା ଭଲ ବୋଲି ଭାବୁଛନ୍ତି?
0: ହଁ ଭଲ ଭଲ।
1: କ'ଣ ବେନିଫିଟ ବୋଲି ଭାବୁଛନ୍ତି ମାଟି ପରୀକ୍ଷା?
0: ମାଟି ପରୀକ୍ଷା ଦ୍ୱାରା ଆମେ ଯୋଉ ଏକ୍ସଟ୍ରା ସାର ପ୍ରୟୋଗ କରୁଛେ ସେଇଟା ଆମର ଲସ୍ ରହୁଛି, ଏଇଟା ଏକ୍ସଟ୍ରା ଆମେ ପ୍ରୟୋଗ କରିବାନି।
1: ମାଟିରେ ଯାହା ଅଭାବ ଥିବ
0: ସେଇଟା ଦେବେ, ସେଥିପାଇଁ ଆମେ ଏକ୍ସଟ୍ରା ଖର୍ଚ୍ଚ
1: କଲା ପରେ ଆପଣଙ୍କ କୃଷି ବିଭାଗର ଅଧିକାରୀ ମାନେ କେବେ କହିଛନ୍ତି କି ଆପଣଙ୍କ ଅଭାବ ଅଛି?
0: ହଁ ସାର୍ କହିଛନ୍ତି, ସାର୍ ଆସି ଆମକୁ ମଧ୍ୟ ହେଲ୍ପ କରିଛନ୍ତି କରିଛନ୍ତି।
1: ହଉ ଯାହା ହଉ, ଆପଣ ତ ଯୁବକ ଲୋକ ଗାଁରେ ରହିକିରି ଚାଷ ପାଇଁ କାମ କରୁଛନ୍ତି, ସେଥିପାଇଁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର ଆଜ୍ଞା।
2: ଦେଖିଲ ନା ପୂର୍ଣ୍ଣ ଭାଇ, ପନିପରିବା ଚାଷ କରିକିରି ପାଞ୍ଚ ପଇସା ଲାଭ ପାଇପାରୁଛନ୍ତି, ତମେ ଏଇଠୁ ଜାଣିବାକୁ ପଡ଼ିବ ପନିପରିବା ଚାଷ କଲେ କ'ଣ ଲାଭ ହବ। ସେଥିପାଇଁ ଆମେ କେବଳ ଖାଲି ଧାନ ଉପରେ ପ୍ରାଧାନ୍ୟ ନ ଦେଇକିରି ମାଣ୍ଡିଆ ଟିକେ ପନିପରିବା ଚାଷ ଉପରେ ଟିକେ ଆମେ ଧ୍ୟାନ ଦେଲେ ଭଲ ହବ ହେଲା। ହେଲେ ଏଥର ତ ସମୟ ହେଲା, ଚାଲ ଯିବା।
3: ହଁ ଆଜିର ବୈଠକ ରଖିବା ଆଉ ଯିବା ଆଉ ଚାଲ।
4: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
5: सिंपल है, तब भी भरोसा था और आज भी है। चेटीनाड सीमेंट पर
6: मजबूती जो सालों नहीं पीढ़ियों तक चले। चेटीनाड सीमेंट का सुपर ग्रिड सीमेंट 64 सालों की बुनियाद के साथ। चेटीनाड सीमेंट द परफेक्ट कंक्रीट चॉइस।
7: আচ্ছা দাস বাবু, আপনার ঘরটা 1970 রে তৈরি ছিল রাইট? হলে এই পর্যন্ত এত স্ট্রং কেমিতি আছে?
8: আরে এইটা একদম সিম্পল এবং সেইতে আমি সেতবেলে মোর বিশ্বাস রাখিলি এবং আজি মধ্য চেটিনাট সিমেন্ট উপরে
9: শক্তি যাহা বর্ষ বর্ষ নুহে বর পিঢি পাই রহি থাকে। চেটিনাট সিমেন্ট সুপার গ্রেড সিমেন্ট 64 বর্ষর দৃঢ় হল দুয়া। চেটিনাট সিমেন্ট দ্য পারফেক্ট কংক্রিট চয়েস।
10: শ্রোতা বন্ধু, এ পর্যন্ত শুনিলে କିଷାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନାରେ ଥିଲେ ସୁକାନ୍ତି ମହାନ୍ତି ଏବଂ ରାମକୃଷ୍ଣ ସାହୁ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 8:00। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନେଇଛୁ କିଶୋର କୁମାର କଣ୍ଠରେ ଚଳଚ୍ଚିତ୍ର ଅମର ପ୍ରେମ।

ଶ୍ରୋତା ବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଏଥର ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମଟିକୁ ନେଇଛୁ ଚଳଚ୍ଚିତ୍ର ଅମର ପ୍ରେମ, କଣ୍ଠଦାନ କରିଛନ୍ତି ଭିକାରୀ ବଳ।

ଓଡ଼ିଆ ଗୀତକ୍ରମ ଶେଷରେ ଶୁଣିଲେ ଭୂପିନ୍ଦର ଏବଂ ଅନୁରାଧା ପୌଡ଼ୱାଲଙ୍କ ମିତ କଣ୍ଠରେ ଓଡ଼ିଆ ଚଳଚ୍ଚିତ୍ର ଅନୁରାଗ। ଶ୍ରୋତାବନ୍ଧୁ, ଏଥର ଶୁଣିବା କେତୋଟି ଆଲବମ୍ ଗୀତ। ପ୍ରଥମ ଗୀତଟିକୁ ନେଇଛୁ କୁମାରଦୀପଙ୍କ କଣ୍ଠରେ।

ଘରେ ଫେରି ଚାରେ ତୁ ଶ୍ରାବଣ ଜଳି ଜଳି ଜୁଏ ହୋଇ ଯାଇଛି ଫଗୁଣ ଦେଖ ଦେଖି ମରୁଭୂମି ମରିଛି କାଟିଆ ଦେଖି ଗଲା ଆଶା ଦୀପ ମନେ ଭରି ନିରାଶ।